ଅଲେଖ ବିଶ୍ୱାଳଙ୍କ ଗୀତ ରଚନାରେ କଣ୍ଠଦାନ କରିଥିଲେ ସୁବାସ ଦାସ। କାର୍ଯ୍ୟକ୍ରମର ଶେଷ ଶିଳ୍ପୀ ହେଉଛନ୍ତି ରଘୁନାଥ ପାଣିଗ୍ରାହୀ, ଗୀତିକାର ହେଉଛନ୍ତି ବନମାଳୀ ଦାସ।

ବ୍ରହ୍ମ ରୂପରେ ବିରାଜିତ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମାନବୀୟ ଲୀଳା ପ୍ରଦର୍ଶନ କରୁଅଛନ୍ତି। ମହାପ୍ରଭୁଙ୍କର ବେଶକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ, ଯଥା ଦୈନିକ ବେଶ ଓ ପର୍ବଭିତ୍ତିକ ବେଶ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କେତେକ ବେଶ ଶ୍ରୀ ନୃସିଂହ, ଶ୍ରୀରାମ, ଶ୍ରୀକୃଷ୍ଣ ପ୍ରଭୃତି ବିଭିନ୍ନ ଅବତାରକୁ ନେଇ ଅନୁଷ୍ଠିତ ହେଉଥିବା ବେଳେ ଅନେକ ବେଶରେ ମନୁଷ୍ୟୋଚିତ ଲୀଳାର ପରିପ୍ରକାଶ ଘଟିଛି। ବର୍ଷକ ମଧ୍ୟରେ ବିଭିନ୍ନ ମାସରେ ମହାପ୍ରଭୁଙ୍କର ବିବିଧ ବେଶ ଅନୁଷ୍ଠିତ ହୋଇଥାଏ। ସେହି ବେଶଗୁଡ଼ିକ ହେଲା, ବୈଶାଖ ମାସରେ ଠାକୁରମାନେ ଅକ୍ଷୟ ତୃତୀୟା ଠାରୁ 42 ଦିନ ପର୍ଯ୍ୟନ୍ତ ଚନ୍ଦନ ଲାଗି ବେଶ ହୋଇଥାନ୍ତି। ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ଦିନ ସ୍ନାନବେଦୀ ଉପରେ ଠାକୁରମାନଙ୍କର ଅତ୍ୟନ୍ତ ମନୋମୁଗ୍ଧକର ଗଜାନନ ବେଶ ଅନୁଷ୍ଠିତ ହୋଇଥାଏ। ସେହିପରି ଆଷାଢ଼ ମାସର ଅମାବାସ୍ୟା ଦିନ ଠାକୁରମାନେ ନବଯୌବନ ବେଶରେ ବିଭୂଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଆଷାଢ଼ ଶୁକ୍ଳ

0: ମକର ଚଉରାଶୀ ବେଶ ପ୍ରଭୃତି ଅନୁଷ୍ଠିତ ହୋଇଥାଏ।
1: ଅନୁଚିନ୍ତା ଉପସ୍ଥାପନା କରିଥିଲେ ନରେଶ ଚନ୍ଦ୍ର ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 98ତମ ଭାଗ।

ଦକ୍ଷ ପ୍ରଜାପତି ଓ ଶିବଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱର କାରଣ ଜାଣିବା ପାଇଁ ବିଦୁର ମୈତ୍ରେୟଙ୍କୁ ପଚାରିବାରୁ ମୈତ୍ରେୟ କହିଲେ ଯେ ଦକ୍ଷ ପ୍ରଜାପତିଙ୍କର ଯଜ୍ଞରେ ସକଳ ଦେବତା ଯୋଗ ଦେଇଥିଲେ। ଯଜ୍ଞସ୍ଥଳକୁ ଦକ୍ଷ ଆସିବା କ୍ଷଣି ସମସ୍ତେ ଛିଡ଼ା ହୋଇ ତାଙ୍କୁ ଅଭିନନ୍ଦନ ଜଣାଇଲେ। ଶିବ ଛିଡ଼ା ହୋଇ ଦକ୍ଷଙ୍କୁ ମାନ୍ୟ ନ କରିବାରୁ ସେ ରାଗିଗଲେ ଆଉ ତାଙ୍କୁ ଭର୍ତ୍ସନା କଲେ। ଏଣିକି ଶିବଙ୍କୁ ଯଜ୍ଞରେ ଯଜ୍ଞଭାଗ ନ ଦେବା ପାଇଁ ଆଦେଶ ମଧ୍ୟ ଦେଲେ। ଏପରିକି ଶିବଙ୍କୁ କେହି

ଲଗାନ୍ତୁ। 2.5ରେ 2.5 ମିଟର ଦୂରତାରେ 0.5 ମିଟର ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ଏହି ମାସ କନ୍ଦମୂଳ ଫସଲ ଲଗାଇବା ପାଇଁ ଉପଯୁକ୍ତ ସମୟ। ଗୌରୀ, ଭୁବନ, ଶଙ୍ଖ, ପୁଷା ସଫେଦ ଏବଂ ସମ୍ରାଟ ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ। ଏହିସବୁ କିସମକୁ ଚୟନ କରି ଲଗାନ୍ତୁ। କନ୍ଦମୂଳ ଡଙ୍କ ସାଧାରଣତଃ ବିହନ ଆକାରରେ ଲଗାଯାଏ। 60 ସେଣ୍ଟିମିଟର ବ୍ୟବଧାନରେ ହୁଡ଼ା ଟେକି 100-125 ଗ୍ରାମ ଓଜନର ସୁସ୍ଥ ସବଳ କନ୍ଦମୂଳ 25 ସେଣ୍ଟିମିଟର ବ୍ୟବଧାନରେ ଲଗାନ୍ତୁ। 40-45 ଦିନର ତଳିଘେରାରୁ 20-30 ସେଣ୍ଟିମିଟର ଲମ୍ବର ସୁସ୍ଥ ସବଳ ଡଙ୍କ କାଟି ମୁଖ୍ୟ କିଆରୀରେ ଲଗାନ୍ତୁ। ଜହ୍ନି ଲଗାଇବା ପାଇଁ ଏକର ପ୍ରତି 1.5 କିଲୋଗ୍ରାମ ବିହନ ଦରକାର ପଡ଼ିଥାଏ। ମଞ୍ଜିକୁ 5-6 ଘଣ୍ଟା ବତୁରାଇ ଲଗାଇଲେ ଶୀଘ୍ର ଗଜା ହୋଇଥାଏ। ବର୍ତ୍ତମାନ ସମୟରେ 3-4 ଓଡ଼

ଶ୍ରୋତା ବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଆମର ଚଳିତ ଅଧିବେଶନରେ ପ୍ରସାରିତ ହେଉଥିବା କିଛି କାର୍ଯ୍ୟକ୍ରମ ଗୁଡ଼ିକ ସମ୍ପର୍କରେ। କିଛି ସମୟ ପରେ ସକାଳ 7:25 ପ୍ରଚାର କରିବୁ କେତୋଟି ଛାନ୍ଦ, ଚମ୍ପୁ ଏବଂ ଓଡ଼ିଶୀ। ସକାଳ 8:30 ଶୁଣିପାରିବେ ରଥଯାତ୍ରା ଅବସରରେ ବିଶେଷ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ରହିଛି ଶ୍ରୀ ଗୁଣ୍ଡିଚା ମନ୍ଦିରର ବିଶେଷ ନୀତି, ବିଶେଷଜ୍ଞ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ। କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର ପ୍ରଚାର କରିବୁ ଦିନ 10:00। ଆଜି ଏଥିରେ ଶୁଣିବେ କାନର ସାଧାରଣ ରୋଗ ଏବଂ ଏହାର ଚିକିତ୍ସା। ଏ ସମ୍ପର୍କରେ MKCG ବଡ଼ ମେଡ଼ିକାଲର କର୍ଣ୍ଣ ନାସା ଗଳା ବିଭାଗର ପ୍ରଫେସର ଡକ୍ଟର ସଞ୍ଜିତ କୁମାର ମିଶ୍ରଙ୍କ ସହ ସାକ୍ଷାତ କାଟିବେ। ସନ୍ଧ୍ୟା 5:30 ପ୍ରଚାର କରିବୁ ନାଟ୍ୟଧାରା କ୍ରମରେ ରାଧାପ୍ରମ ଲୀଳାର 7ମ ଭାଗ। ପରିବେଷଣ କରିବେ ରାମଚନ୍ଦ୍ର ସାହୁ ଏବଂ ସାଥୀମାନେ। ସନ୍ଥକବି ତୁଳସୀଦାସ ରଚିତ ଶ୍ରୀ ରାମଚରିତ ମାନସ ପ୍ରଚାର କରିବୁ ସନ୍ଧ୍ୟା 6:15। କାର୍ଯ୍ୟକ୍ରମ କୃଷି ସଂସ୍ଥା ରଖିଛୁ ରାତି 7:30। ଆଜି ଏଥିରେ ଶୁଣିବେ ମଧୁର ଜଳରେ ମାଛ ଚାଷ କରିବା କିପରି। ଏ ସମ୍ପର୍କରେ ଆଦିକାନ୍ଦ ଗୌଡ଼ଙ୍କ ସହ ସାକ୍ଷାତକାରଟିଏ ପ୍ରଚାର କରିବୁ। ଏହାସହ ଯୁବ ମତ୍ସ୍ୟଚାଷୀ ସୁରସେନା ବେହେରାଙ୍କ ସହ କଥାବାର୍ତ୍ତା ମଧ୍ୟ ଶୁଣିପାରିବେ। କେତୋଟି ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ପ୍ରଚାର କରିବୁ ରାତି 8:00। ରାତି 10:00 ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସ୍ୱତନ୍ତ୍ର ପ୍ରସାରଣ ଶୁଣିବେ ନାଟକ ପୁରୁଷୋତ୍ତମ ଦେବ, ମୂଳ ରଚନା ଗୋଦାବର୍ଷ ମିଶ୍ର, ବେତାର ରୂପାନ୍ତର ଏବଂ ପରିଚାଳନା ମନୋରଞ୍ଜନ ଦାସ। ତେବେ ଏ ଥିଲା ଆମ କେନ୍ଦ୍ରରୁ ଆଜି ପ୍ରସାରିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ। ଆକାଶବାଣୀ ବ୍ରହ୍ମପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ତିନି ରଥ ଗଢ଼ିବା ପରେ ଭଗବାନ ଏବଂ ଭକ୍ତଙ୍କ ଅପୂର୍ବ
1: ଶ୍ରୋତବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ।
0: ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇଥିଲା, ତେବେ ଗତକାଲି ସନ୍ଧ୍ୟା ହୋଇଯିବାରୁ କୌଣସି ରଥ ଶରଧାବାଲିରେ ପହଞ୍ଚିପାରି ନାହିଁ। ତାଳଧ୍ୱଜ ରଥ ମାର୍କେଟ ଛକ ନିକଟରେ ଥିବାବେଳେ ଦର୍ପଦଳନ ମରିଚିକୋଟ ଛକ ଏବଂ ନନ୍ଦିଘୋଷ ରଥ ସିଂହଦ୍ୱାରରୁ ଅଳ୍ପ କିଛି ବାଟ ଗଡ଼ି ଅଟକି ରହିଛି। ଗତକାଲି ରଥଟଣା ବନ୍ଦ ହେବା ପରେ ବିଧି ଅନୁସାରେ ଶ୍ରୀବିଗ୍ରହମାନଙ୍କ ମହାସ୍ନାନ ନୀତି ପରେ ସର୍ବାଙ୍ଗ ବେଶ ଓ ମଧ୍ୟାହ୍ନ ଧୂପ ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଆଜି ସକାଳ 9:30 ପୁଣି ଥରେ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ରଥଟଣା ସମେତ ରଥଯାତ୍ରା ସହ ଜଡ଼ିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ରଥଯାତ୍ରା ସମୟରେ ପୃଥକ ପୃଥକ ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7 ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଟକରେ ଚାନ୍ଦିନୀ ଚୌକ, ଦୋଳମୁଣ୍ଡାଇ, ରାଣୀହାଟ ସମେତ ଜୋବ୍ରା, ତୁଳସୀପୁର, ପିଠାପୁର, ମହାନଦୀ ବିହାର ଆଦି ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀ ବଳଦେବଜୀଉଙ୍କ ରଥଟଣା ବେଳେ ରଥ ଏକ ପାଖକୁ ମାଡ଼ିଯିବାରୁ ରଥଟଣା ସ୍ଥଗିତ ରହିଛି। ଆଜି 12:30 ସମୟରେ ରଥଟଣା ଯାଇ ଗୁଣ୍ଡିଚା ମନ୍ଦିର ନିକଟକୁ ନିଆଯିବ ବୋଲି ସ୍ଥିର କରାଯାଇଛି। ଦେବଗଡ଼ ସହରର ଶ୍ରୀଜଗନ୍ନାଥ ମନ୍ଦିରରେ ଗତକାଲି ତିନି ଠାକୁରଙ୍କ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଛି। ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ରଥଟଣା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକଶିତ ହୋଇଥିବା 75 ରେଳ ଷ୍ଟେସନକୁ ଲୋକାର୍ପଣ କରିବେ। ଏଥିରେ ଓଡ଼ିଶାର 7 ରେଳ ଷ୍ଟେସନ ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳଗଡ଼ ଏବଂ ପାରଳାଖେମୁଣ୍ଡି ରହିଛି। ଏହି 7 ଷ୍ଟେସନ ପାଇଁ 109 କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। ସେହିଭଳି ପ୍ରଧାନମନ୍ତ୍ରୀ ଆଜି ହରିୟାଣାର ଜିନ୍ଦ ସୋନିପତ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ UG 2026 ପୁନଃ ପ୍ରବେଶିକା ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ମୋଟ 11,21,000 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ 58%ରୁ ଅଧିକ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାରେ ପଞ୍ଜାବର ଆର୍ୟାନ ଗୁପ୍ତା ଏବଂ ହରିୟାଣାର

କେଉଁ କାରଣରୁ ପ୍ରଦାହ ହେଲା। ମୁଁ କହିଲି ଯେଉଁ ଏତେ କୋଟି କୋଟି ଜୀବାଣୁ ଅଛନ୍ତି, ଇନଫେକ୍ସନ୍ ଯଦି ରହିଲା ତାକୁ ଆମେ ଇଂଲିଶରେ କହୁଛୁ ଇଏଚ୍ ଇନଫେକ୍ସନ୍। ଇଏଚ୍ ଇନଫେକ୍ସନ୍ଟା ବେଶୀ କଞ୍ଚା ପରିବାପତ୍ର, ହାତ ଅପରିଷ୍କାର, ଖାଇବା ଜାଗା ଅପରିଷ୍କାର, ପାଣି ଜନିତ ଏଇ ରୋଗଟା। ପାଣିରେ ଯଦି ଇଏଚ୍ ଥାନ୍ତି ସିଏ ନିଶ୍ଚୟ ଜଣଙ୍କ ଦେହରୁ ଆଉ ଜଣଙ୍କୁ ଯିବେ। ତେଣୁ ଏ ଯେଉଁ ମେସ୍ରେ ପିଲାମାନେ ଖାଉଛନ୍ତି ସେ ପରିବା କେମିତି ଧୁଆ ହେଉଛି, କିଏ କେମିତି ହାଇଜିନ୍ ମେଣ୍ଟେନ୍ କରୁଛି, ସେଟା ଆଖିରେ କେହି ଦେଖୁନୁ। ତେଣୁ ମ୍ୟାକ୍ସିମମ୍ ୟଙ୍ଗ୍ ପିଲାଗୁଡ଼ାକ, ହଷ୍ଟେଲ୍ ପିଲା, ଇଏ ବେଶୀ ସେ ରୋଗ ହୁଏ। ଆଉ ବେଶୀ କେଉଁଠି ଫିଷ୍ଟ ଗୋଟେ ହେଲା, ଯଦି ଗୋଟେ କଣ୍ଟାମିନେସନ୍ କେଉଁ ବ୍ୟାକ୍ଟେରିଆ ଆସି ହେଇଯାଇଛି ତାହେଲେ ସମସ୍ତେ ବି ଭୋଗନ୍ତି। ତେଣୁ ପ୍ରଥମ ହେଲା ଇନଫେକ୍ସନ୍। ଦ୍ୱିତୀୟରେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଯେଉଁ ସବୁ ଶିରା ପ୍ରଶିରା ଆମକୁ ରକ୍ତ ସଞ୍ଚାଳନ କରୁଛି ହୃଦଯନ୍ତ୍ରକୁ, ତାଙ୍କର ବି ପାୱାର କମିଯାଏ। ତେଣୁ ଟିକେ କିଛି ଅସୁବିଧା ହେଲେ ସେଥି ବି ଇନଫେକ୍ସନ୍ ବେଶୀ ବଢ଼ିଯାଏ। ଆଉ ଗୋଟେ ଗୋଟେ କହନ୍ତି ଯଦି କୌଣସି ରକମ ପାଇପ୍ଟା ଭିତରେ ମୁଡ଼ି ହେଇଗଲା, ରକ୍ତ ସଞ୍ଚାଳନ କମିଗଲା, ସେଠି ବି କୋଲାଇଟିସ୍ ହୁଏ। ଆଉ ଗୋଟେ ମେନ୍ ଜିନିଷ ଏବେ ଦେଖାଯାଉଛି, ଆମର ସବୁ ଜଙ୍କ୍ ଫୁଡ୍, ଆଉ ଏସବୁ ଖାଉଛୁ ରାସ୍ତା ପାଖରୁ ଯେଉଁ ଗୁପ୍ଚୁପ୍, ଦହିବରା, ସେଇ ପାଣି ଜନିତ ଇନଫେକ୍ସନ୍ ଯଦି ସେଇଠି ପଶିଲା, ତା ପରଦିନ ସକାଳେ ଦେଖିବେ ତାର ପ୍ରଭାବଟା ସେ ଦେଖେଇଦେବ। ଉପଯୁକ୍ତ ପରୀକ୍ଷା ନିରୀକ୍ଷା ପରେ ସେଟା ସ୍ଥିର ହୁଏ ଏ କେଉଁଥିପାଇଁ ହେଇଛି। ପାଣି ଇନଫେକ୍ସନ୍ ଯଦି ହେଲା ବାରମ୍ବାର ବି କୋଲାଇଟିସ୍ ହେବ। ଆଉ କେତେଗୁଡ଼ା ବଡ଼ ବଡ଼ ରୋଗ, ତାକୁ ଇଂଲିଶରେ ଅଲସରେଟିଭ୍ କୋଲାଇଟିସ୍, ଇସ୍ଚିମିକ୍ କୋଲାଇଟିସ୍ ବା ଇରିଟେବୁଲ୍ ବାଉଲ୍ ସିଣ୍ଡ୍ରୋମ୍, ଏସବୁରେ ସାରା ଜୀବନ ଲୋକ ଭୋଗି ହୁଏ। ଏମିତି ବି ଅଛି ସେ କେତେଟା ରୋଗରେ କ୍ୟାନ୍ସର ଆଡ଼କୁ ବି ଯାଏ। କୋଲନ୍ କ୍ୟାନ୍ସରର ସଠିକ୍ କାରଣ ଏପର୍ଯ୍ୟନ୍ତ ସଠିକ୍ ଭାବେ ଜଣାନାହିଁ, କିନ୍ତୁ କେତେ ଜିନିଷ ସେମାନେ କହୁଛନ୍ତି। ପ୍ରଥମ ହେଲା କନ୍ଷ୍ଟିପେସନ୍।

0: ପରିବାଟା ଆଣିଲେ ଗରମ ପାଣିରେ ଟିକେ ଗୁଣ୍ଡ ହଳଦୀ ପକାଇ ଯଦି ଫୁଲକୋବି ଗୋଟେ ତାକୁ ସଫା କରିଦେଲେ ସେଥିରେ ସବୁ ଜୀବାଣୁ ମରିଗଲେ। ତେଣୁ ଆମେ ବଜାରକୁ ନ ଯାଇ ଘରେ ତିଆରି କରି ଘରୋଇ ଖାଦ୍ୟ ଉପରେ ନଜର ଦେବା। ମାଛ ମାଂସ ମୁଁ ଛାଡ଼ିବାକୁ କହୁନି, କିନ୍ତୁ ତା ସାଙ୍ଗରେ ଯେତେ ତନ୍ତୁ ଜାତୀୟ ଖାଦ୍ୟ ଯେତେ ବଢ଼ିବ ସେତେ ସଫା ହେଇଯିବ। ବୃହଯନ୍ତ୍ର ଆମର ଦରକାର, କିନ୍ତୁ ବୃହଯନ୍ତ୍ର ତାର ଯତ୍ନ ନ ନେଲେ ସିଏ ବି କ୍ୟାନ୍ସର ଦେଖାଇଦେବ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା କୋଲନରେ ପ୍ରଦାହ, ଆଲୋଚନା କରିଥିଲେ ଡାକ୍ତର ଶ୍ରୀକାନ୍ତ ପଣ୍ଡା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ରେଳ ଚଳାଚଳର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଞ୍ଜାବର ଜଳନ୍ଧରରୁ ଓଡ଼ିଶା ସମେତ ଦେଶର 74 ପୁନଃ ବିକଶିତ ଅମୃତ ରେଳ ଷ୍ଟେସନର କରିବେ ଉଦ୍ଘାଟନ। ପ୍ରକାଶ ପାଇଲା NDA ପରିଚାଳିତ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଫଳ। 11 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ। ଇରାନ ଉପରେ ଆମେରିକାର ଆକ୍ରମଣ ଜୋରଦାର। ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବ ଗସ୍ତରେ ଯିବେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରେ ଜିନ୍ଦ ଏବଂ ସୋନିପତ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ରେଳ ଚଳାଚଳର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ଜିନ୍ଦର ଏକଲବ୍ୟ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ପ୍ରାୟ 14,700 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶ୍ରୀ ମୋଦି ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରେ ଶୁଭାରମ୍ଭ ହେବାକୁ ଥିବା ଏହି ଟ୍ରେନ୍ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଚାଳିତ ହେବ। ହାଇଡ୍ରୋଜେନ୍କୁ ବିଦ୍ୟୁତ୍ରେ ରୂପାନ୍ତରିତ କରି ଟ୍ରେନ୍କୁ ଗତିଶୀଳ କରିବ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନ୍ ଉନ୍ନତ ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶରେ ବୃଦ୍ଧି ପାଉଥିବା କ୍ଷମତାକୁ ଦର୍ଶାଉଛି। ଭାରତର ଏହି ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ହାଇଡ୍ରୋଜେନ୍ ଟ୍ରେନ୍ରେ 10 କୋଚ୍ ରହିଛି, ଯେଉଁଥିରେ 2,600 ଯାତ୍ରୀ ଯାତ୍ରା କରିପାରିବେ। ଏଥିରେ 3,200 Hp ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି। ଜର୍ମାନୀ ଏବଂ ଚୀନ୍ରେ ଚାଲୁଥିବା ହାଇଡ୍ରୋଜେନ୍ ଟ୍ରେନ୍ରେ ମାତ୍ର 2-3 କୋଚ୍ ବ୍ୟବହାର କରାଯାଉଛି। ଏହି ଟ୍ରେନ୍ରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାମିଲ କରାଯାଇଛି। ହାଇଡ୍ରୋଜେନ୍ ନିର୍ଗମନ, ଉତ୍ତାପ, ଧୂଆଁ ଏବଂ ଅଗ୍ନିଶିଖା ବାହାରିବା ସମ୍ପର୍କରେ ସନ୍ଧାନ କରିବାର କ୍ଷମତା ରହିଛି। ଏହି ଟ୍ରେନ୍ ଆରମ୍ଭ ହେବା ଦ୍ୱାରା ଭାରତ ଜର୍ମାନୀ, ଜାପାନ, ଚୀନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଭଳି ସ୍ୱଚ୍ଛ ରେଳ ପରିବହନ ପାଇଁ ହାଇଡ୍ରୋଜେନ୍ର ବ୍ୟବହାର କରୁଥିବା ଦେଶମାନଙ୍କ ମଧ୍ୟରେ ସାମିଲ ହେବ। ଅପରାହ୍ନରେ ଶ୍ରୀ ମୋଦି ଜିନ୍ଦରୁ ଚଣ୍ଡିଗଡ଼ ଯାତ୍ରା କରିବେ ଏବଂ ସେଠାରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ସହ ଜଡ଼ିତ 4,700 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପରେ ଶ୍ରୀ ମୋଦି ପଞ୍ଜାବର ଜଳନ୍ଧର ଗସ୍ତ କରି 5,470 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାର 7 ସମେତ ଦେଶର 74 ପୁନଃ ବିକଶିତ ଅମୃତ ରେଳ ଷ୍ଟେସନର ଉଦ୍ଘାଟନ କରିବେ। ପଞ୍ଜାବର ଜଳନ୍ଧର ଗସ୍ତ କରି ସେଠାରୁ ପ୍ରଧାନମନ୍ତ୍ରୀ ଏହି ରେଳ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି 74 ଅମୃତ ଷ୍ଟେସନ 20 ରାଜ୍ୟରେ ରହିଛି। ଏହା ହେଉଛି ବିଶ୍ୱର

ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ପକ୍ଷରୁ ରଣନୀତି ସ୍ଥିର କରିବା ଲାଗି ଆଜି ବୈଠକ ବସିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୈଠକରେ ଅଧ୍ୟକ୍ଷତା କରିବେ। ରାଷ୍ଟ୍ରୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ଆୟୋଜିତ ନିଟ୍ ୟୁଜି 2026 ପୁନଃପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି। ମେଡିକାଲ, ଦନ୍ତ ଚିକିତ୍ସା, ଆୟୁଷ ଏବଂ ଅନ୍ୟ ସମ୍ବନ୍ଧିତ ପାଠ୍ୟକ୍ରମ ପାଇଁ 11 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏନ୍ଟିଏର ୱେବ୍ସାଇଟ୍ nit.nta.nic.inରେ ପରୀକ୍ଷାଫଳ ଓ ସ୍କୋର କାର୍ଡ଼ ଉପଲବ୍ଧ ହେଉଛି। ପୂର୍ବ ନିର୍ଦ୍ଧାରିତ ଶିକ୍ଷାବର୍ଷ ସମୟ ନିର୍ଘଣ୍ଟ ଅନୁଯାୟୀ ଛାତ୍ରଛାତ୍ରୀମାନେ ଯେଭଳି ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇପାରିବେ ଏହାକୁ ଦୃଷ୍ଟିରେ ରଖି ସଠିକ୍ ସମୟରେ ପରୀକ୍ଷାଫଳ ପ୍ରକାଶ କରାଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ପ୍ରଥମ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯିବା ପରେ ଦେଶର 551ଟି ଓ ବିଦେଶର 14ଟି ସହରର 5,440ଟି ପରୀକ୍ଷା କେନ୍ଦ୍ରରେ 20 ଲକ୍ଷ ପରୀକ୍ଷାର୍ଥୀ ପୁନଃ ପ୍ରବେଶିକା ପରୀକ୍ଷା ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଇରାନ ଉପରେ ଆକ୍ରମଣ ଜୋରଦାର କରିଛି। ଇରାନର ପ୍ରମୁଖ ସ୍ଥଳୀଗୁଡ଼ିକ ଉପରେ ଆମେରିକା ଆକ୍ରମଣ କରିବା ସହ ଏକ ନୌବାଣିଜ୍ୟ ଜାହାଜ ଉପରକୁ ଗୁଳିଚାଳନା କରିଥିବା ଜଣାପଡ଼ିଛି। ଇରାନ ସେନା ପକ୍ଷରୁ ଆମେରିକାର ନୌସେନା ବ୍ଲକେଡ୍କୁ ନଷ୍ଟ କରିବାକୁ ଉଦ୍ୟମ ହେବା ପରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଉଥିବା କୁହାଯାଇଛି। ତେବେ ଇରାନ ମଧ୍ୟ ଏହାର ଜବାବ ଦେଇଛି। କ୍ଷେପଣାସ୍ତ୍ର ଓ ଡ୍ରୋନ୍ ସହାୟତାରେ ଇରାନ ପକ୍ଷରୁ ପ୍ରତି ଆକ୍ରମଣ ଜାରି ରହିଛି। ଗତ ମାସରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଏକ ପ୍ରକାର ଅକାମୀ ହୋଇଥିବା କୁହାଯାଇଛି। ଉଭୟ ଆମେରିକା ଏବଂ ଇରାନ ହର୍ମୁଜ୍ ପ୍ରଣାଳୀ ଉପରେ ସେମାନଙ୍କର ଅକ୍ତିଆର ସାବ୍ୟସ୍ତ କରିବା ଲାଗି ଆକ୍ରମଣ ଓ ପ୍ରତି ଆକ୍ରମଣକୁ କେନ୍ଦ୍ରୀଭୂତ କରିଛନ୍ତି। ଆମେରିକାର ଆକ୍ରମଣରେ ଇରାନର 35 ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ 300ରୁ ଅଧିକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ 28ରୁ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରଠାରୁ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଲାଗି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କତାରର ଅମୀର ଶେଖ୍ ତମିମ୍ ବିନ୍ ହମଦ୍ ଅଲି ଥାନିଙ୍କ ସହ ବାର୍ତ୍ତାଳାପ କରି ତାଙ୍କ ପିତା ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, କତାରର ଅମୀର ସମୟରେ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରିତା ଆଗାମୀ ଦିନରେ ଆହୁରି ସୁଦୃଢ଼ ହେବ। ଭାରତ ଏବଂ କତାରରେ ରହୁଥିବା ଭାରତୀୟଙ୍କ ପ୍ରତି ତାଙ୍କର ଭଲ ପାଇବାକୁ ସ୍ମରଣ କରି ଶ୍ରୀ ମୋଦି କହିଛନ୍ତି, ଭାରତ କତାର ଦ୍ୱିପାକ୍ଷିକ ସମ୍ପର୍କକୁ କତାରର ଅମୀର ସର୍ବୋଚ୍ଚ ପ୍ରାଥମିକତା ଦେଉଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ 3 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ। ଶ୍ରୀ ଶାହା ସେଠାରେ ସୀମା ସୁରକ୍ଷା, ପ୍ରଶାସନିକ, ଆଇନ ଶୃଙ୍ଖଳା ଓ ବିକାଶ ସହ ଜଡ଼ିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ଶ୍ରୀ ଶାହା ସିଲିଗୁଡ଼ିସ୍ଥିତ ଜୁମାଗଛ ସୀମା ଆଉଟପୋଷ୍ଟ ପରିଦର୍ଶନ କରି 18 ବାଟାଲିୟନ୍ ସୀମା ଆଉଟପୋଷ୍ଟରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍ ଯବାନଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗରେ ସୀମା ସମ୍ପର୍କିତ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ 3ଟି ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ଶ୍ରୀ ଶାହା ସମୀକ୍ଷା କରିବେ। କେରଳମରେ ଆଜିଠାରୁ ରାମାୟଣ ମାସ ଆରମ୍ଭ ହେଉଛି। ଏଥିରେ ମାଲାୟଲମ୍ ଯୁଗର କାର୍କିଡାକମ୍ ମାସକୁ ରାମାୟଣ ମାସ ଭାବରେ ପାଳନ କରାଯାଇଥାଏ। ଏହି ସମୟରେ ଶ୍ରଦ୍ଧାଳୁମାନେ ଆଧ୍ୟାତ୍ମିକ ଶକ୍ତି ଏବଂ ମାନସିକ ଶାନ୍ତି ନିମନ୍ତେ ମହାକାବ୍ୟ ରାମାୟଣର ପ୍ରତ୍ୟେକଟି ବିଷୟବସ୍ତୁକୁ ଅତ୍ୟନ୍ତ ଆଗ୍ରହର ସହ ଅନୁଭବ କରିଥାନ୍ତି। ରାମାୟଣ ମାସର ପ୍ରଥମ ଦିନରୁ ସେଠାକାର ଘରେ ଘରେ ଏବଂ ମନ୍ଦିରରେ ଦୈନନ୍ଦିନ ରାମାୟଣ ପଠନ କରାଯାଏ। ମନ୍ଦିରଗୁଡ଼ିକରେ ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥାଏ। 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଆୟୋଜକ ଇଂଲଣ୍ଡ 4 ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ଏହି ବିଜୟ ସହିତ ଉଭୟ ଦଳ ସମାନ ସ୍ଥିତିରେ ରହିଛନ୍ତି। ଗତକାଲି କାର୍ଡିଫ୍ର ସୋଫିଆ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ 44 ଓଭର୍ରେ ସମସ୍ତ ୱିକେଟ୍ ହରାଇ 233 ରନ୍ ସ୍କୋର କରିଥିଲା। ଶ୍ରେୟସ୍ ଆୟର 66 ଓ ବିରାଟ କୋହଲି 65 ରନ୍ କରିଥିଲେ। ଜବାବରେ ଇଂଲଣ୍ଡ 45

ବିଜୟ ସହିତ ଉଭୟ ଦଳ ସମାନ ସ୍ଥିତିରେ ରହିଛନ୍ତି। ଗତକାଲି କାର୍ଡିଫ୍ର ସୋଫିଆ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ 44 ଓଭରରେ ସମସ୍ତ ୱିକେଟ୍ ହରାଇ 233 ରନ୍ ସ୍କୋର କରିଥିଲା। ଶ୍ରେୟସ୍ ଆୟର 66 ଓ ବିରାଟ କୋହଲି 65 ରନ୍ କରିଥିଲେ। ଜବାବରେ ଇଂଲଣ୍ଡ 45-27 କ୍ୱାଲିଫାୟର୍ର ଗ୍ରୁପ୍ ଇରେ ମାଲେସିଆ, ସିରିଆ ଏବଂ ଇରାକ ସହ ରଖାଯାଇଛି। ଭାରତ ଦ୍ୱିତୀୟ ଥର ଲାଗି ଏହି ପ୍ରତିଯୋଗିତାରେ କ୍ୱାଲିଫାୟର୍ ଜିତିବା ଲାଗି ଉଦ୍ୟମ କରିବ। ଚଳିତ ବର୍ଷ ଅକ୍ଟୋବର 5-11 ତାରିଖ ପର୍ଯ୍ୟନ୍ତ ମାଲେସିଆରେ ଗ୍ରୁପ୍ ଇର ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍ରେ ଭାରତ ଇରାକ ବିପକ୍ଷରେ ଖେଳିବାକୁ ଥିବାବେଳେ ଅନ୍ୟ ଦୁଇଟି ମ୍ୟାଚ୍ରେ ସିରିଆ ଏବଂ ଆୟୋଜକ ମାଲେସିଆ ବିପକ୍ଷରେ ଅବତୀର୍ଣ୍ଣ ହେବ। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ରେଳ ଚଳାଚଳର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଞ୍ଜାବର ଜଳନ୍ଧରରୁ ଓଡ଼ିଶା ସମେତ ଦେଶର 74 ପୁନଃ ବିକଶିତ ଅମୃତ ରେଳ ଷ୍ଟେସନର କରିବେ ଉଦ୍ଘାଟନ। ପ୍ରକାଶ ପାଇଲା NTA ପରିଚାଳିତ ନେଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଫଳ, 11 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ। ଇରାନ ଉପରେ ଆମେରିକାର ଆକ୍ରମଣ ଜୋରଦାର ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।

ଶ୍ରୋତା ବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ଆସନ୍ତୁ ଶୁଣିବା କେତୋଟି ଚମ୍ପୁ, ଛାନ୍ଦ ଏବଂ ଓଡ଼ିଶୀ। ତେବେ ପ୍ରଥମେ ଶୁଣନ୍ତୁ କବି ସୂର୍ଯ୍ୟଙ୍କ ରଚନାରେ ଲତା ଘୋଷଙ୍କ କଣ୍ଠରେ ଚମ୍ପୁଟି।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: एक मजबूत घर बिल्कुल उस पिता की तरह होता है जो हर मौसम सहकर भी घर की नींव को कभी हिलने नहीं देता।
2: आपके घर के लिए भरोसे का दूसरा नाम चेटिनाड सीमेंट का मैक्स क्रीट सीमेंट, 64 सालों की बुनियाद के साथ। चेटिनाड सीमेंट, द परफेक्ट कंक्रीट चॉइस।

ଶୁଣୁଥିଲେ କେତୋଟି ଚମ୍ପୁ, ଛାନ୍ଦ ଏବଂ ଓଡ଼ିଶୀ ବିଭିନ୍ନ ଶିଳ୍ପୀଙ୍କ କଠାରେ ଆକାଶବାଣୀ।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆପଣ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସମ୍ପର୍କରେ ଆଲୋଚନା ଆମର ମୁଖ୍ୟ ଉଦ୍ଦେଶ୍ୟ। ସେଇଥିପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ।
1: ସାଧାରଣତଃ ଗୁଣ୍ଡିଚାରେ ଜଗନ୍ନାଥ ଠାକୁର ସୁଭଦ୍ରାଙ୍କ ରଥ ପହଞ୍ଚିଲା ପରେ ସେଦିନ ଗୁଣ୍ଡିଚାକୁ ଠାକୁରଙ୍କର ପହଣ୍ଡି ହୁଏ ନାହିଁ। ସେଦିନର ନୀତି ସମାପନ ହେଲା ପରେ ତା ପରଦିନ ସକାଳୁ ମଙ୍ଗଳା ଆଳତି, ଅବକାଶ, ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ନୀତି ଅନୁଷ୍ଠିତ ହେଲା ପରେ ଯାଇକିରି ଜଗନ୍ନାଥଙ୍କ ରଥର ବଠାକୁ ରଥ ସୁଭଦ୍ରାଙ୍କ ରଥରେ ରଥ ବୋହିମାନେ ଚାର ବାନ୍ଧନ୍ତି। ଚାର ବାନ୍ଧି ସାରିଲା ପରେ ପହଣ୍ଡିର ବ୍ୟବସ୍ଥା କରାଯାଏ। ପ୍ରଥମେ ପହଣ୍ଡିର ସମୟ ପୂର୍ବରୁ ମୁଦିରଥ ବଠାକୁଙ୍କ ରଥରେ ଯାଆନ୍ତି। ସେଥିରେ ପାଳିଆ ଖୁଣ୍ଟିଆ, ଗଣମାଳି, ଗରାବଡ଼ ରୁହନ୍ତି। ଡୋର ଲାଗି ଓ ପୁଷ୍ପାଞ୍ଜଳି ହୁଏ। ତେଣୁ ଏଇ ଯେଉଁ ଡୋର ଲାଗି ପୁଷ୍ପାଞ୍ଜଳି ହୁଏ ତାକୁ ମୁଦିରସ୍ଥ ନିଜେ ଧଳା ଫୁଲରେ ପୁଷ୍ପାଞ୍ଜଳି କରନ୍ତି, ବଠାକୁରଙ୍କ ରଥରେ ପ୍ରଥମେ କରନ୍ତି, ତାପରେ ଜଗନ୍ନାଥ ରଥକୁ ଯାଇକି ମଧ୍ୟ ସେହିପରି ଫୁଲ ପୁଷ୍ପାଞ୍ଜଳି ଦେଇକି ଡୋରି ଛୁଅନ୍ତି, ଆଉ ସୁଭଦ୍ରାଙ୍କ ରଥକୁ ଆସି ମଧ୍ୟ ପୁଷ୍ପାଞ୍ଜଳି କରନ୍ତି। ତାପରେ କାହାଳି ବାଜେ। କାହାଳି ବାଜିଲେ ସେବାୟତମାନେ ପହଣ୍ଡି ପାଇଁ ପ୍ରସ୍ତୁତ ହୁଅନ୍ତି। ପ୍ରଥମେ ଜଗନ୍ନାଥଙ୍କ ରଥରୁ ମଦନମୋହନ, ବଠାକୁରଙ୍କ ରଥରୁ ରାମକୃଷ୍ଣ ବିଜେଇ ଭିତରକୁ ଯାଆନ୍ତି। ଗୁଣ୍ଡିଚାର ଭିତରେ ଆମର ଯେଉଁ ଭଣ୍ଡାରହର ସିଂହାସନ ଅଛି ସେଠି ରହନ୍ତି। ତାପରେ ସୁଦର୍ଶନଙ୍କ ବିଜେ ହୁଏ। ସୁଦର୍ଶନ ମଧ୍ୟରଥରେ ଥାଆନ୍ତି। ସେ ଆସି ହଂସପଟାରେ ପହଞ୍ଚିଲେ ଟାହା ଲାଗି ହୁଏ। ଟାହା ଲାଗି ହେଲା ପରେ ଠାକୁରଙ୍କୁ ଦୈତାପତି ଅନ୍ୟାନ୍ୟ ସେବାୟତ ମିଶିକରି ଗୁଣ୍ଡିଚାହାରକୁ ନିଅନ୍ତି। ଗୁଣ୍ଡିଚାହାରର ମାର୍ଜନ ଇତ୍ୟାଦି ସରିଯାଇଥାଏ, ଚାର ବନ୍ଧା ହୋଇଥାଏ। ସୁଦର୍ଶନ ସିଂହାସନ ଉପରକୁ ନଯାଇ ଗୁଣ୍ଡିଚାହାରର ବଠାକୁରଙ୍କର କାନ୍ଥ ପଟେ ଖଟୁଲି ଥାଏ, ସେ ଖଟୁଲିରେ ତାଙ୍କୁ ରଖାଯାଏ। ତାପରେ ବଠାକୁରଙ୍କର ପହଣ୍ଡି ହୁଏ। ବଠାକୁରଙ୍କ ପହଣ୍ଡି ହେଲେ ବଠାକୁର ହଂସପଟା କଚିଲେ ରାଘବଦାସ ଦେଇଥିବା ଟାହା ଲାଗି ହୁଏ। ପତି ମହାପୁତ୍ର ସେଠି କର୍ପୂର ଆଳତି, ବଳିତା ଆଳତି, ବିଡ଼ିଆ ଭୋଗ ଇତ୍ୟାଦି ସବୁ କରିସାରିଲା ବାଦ ଠାକୁରଙ୍କର ପହଣ୍ଡି ଆରମ୍ଭ ହୁଏ। ପହଣ୍ଡି କରି ଠାକୁର ରତ୍ନ ସିଂହାସନରେ ରହିସାରିଲା ପରେ ଅନ୍ୟ ଠାକୁରଙ୍କର ପହଣ୍ଡି ଆରମ୍ଭ ହୁଏ। ଯେତେବେଳେ ଠାକୁର ଭକ୍ତକୁ ଛାଡ଼ିକିରି ଭିତରକୁ ଯାଉଛନ୍ତି ସେତେବେଳେ ହେଉଛନ୍ତି ଗୋଟି ପହଣ୍ଡି ଯାଉଛନ୍ତି। ଯେତେବେଳେ ଭକ୍ତର ପାଖକୁ ଆସୁଛନ୍ତି ସ୍ନାନ ପୂର୍ଣ୍ଣିମା ଶ୍ରୀଗୁଣ୍ଡିଚାର ସେତେବେଳେ ଧାଡ଼ି ପହଣ୍ଡି ଆସୁଛନ୍ତି। ମାନେ ଭଗବାନ ବ୍ୟସ୍ତ, ମୁଁ ଏପରି ଭକ୍ତ ସହିତ ମିଶିବି।

ଯେଉଁମାନେ ଗୁଣ୍ଡିଚା ମନ୍ଦିରରେ ବିଜ କରିବା ପରଠାରୁ ବାହୁଡ଼ା ଯାତ୍ରା ମଧ୍ୟରେ କେତେଗୁଡ଼ିଏ ବିଶେଷ ନୀତି ପାଳିତ ହୁଏ। ସେମିତି ଏକ ବିଶେଷ ନୀତି ହେଉଛି ମହାସ୍ନାନ। ତିନି ବାଡ଼ରେ ମହାସ୍ନାନ ହୁଏ। ମହାସ୍ନାନ ପରେ ତିନି ବାଡ଼ରେ ସର୍ବାଙ୍ଗ ହୁଏ। ବଡ଼ ବାଡ଼ରେ ମୁଦିରସ୍ଥ, ମଝି ବାଡ଼ରେ ପତି ମହାପାତ୍ର, ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପୂଜା ପଣ୍ଡା ଠାକୁରମାନଙ୍କ ଶରୀରରେ ଚନ୍ଦନ ଲେପନ କରନ୍ତି। ତାପରେ ସର୍ବାଙ୍ଗ ସର୍ବାଙ୍ଗ ସରିଲା ପରେ ଠାକୁରମାନେ ନୂତନ ବସ୍ତ୍ର ପରିଧାନ କରନ୍ତି ଆଉ ବେଶ ହୁଅନ୍ତି। ବେଶ ପରେ ମଧ୍ୟାହ୍ନ ଧୂପ, ମୈଲମ ଓ ସନ୍ଧ୍ୟା ଧୂପ କ୍ରମାନ୍ୱୟରେ ଅନୁଷ୍ଠିତ ହୁଏ। ସନ୍ଧ୍ୟା ଆଳତୀ ସରିଲା ପରେ ଚନ୍ଦନ ଲାଗି, ବଡ଼ସିଂହାର ଆଉ ତାପରେ ପହୁଡ଼ ଲାଗି। ଗୁଣ୍ଡିଚା ମନ୍ଦିରରେ ରହଣି କାଳରେ ଆଉ ଗୋଟିଏ ବିଶେଷ

ସିଂହାର ବୁଲନ୍ତି। ନିଅ ବିମାନ ଓ ପାଲିଙ୍କିରେ ବଡ଼ଦେଉଳକୁ ବିଜେ ହେବା ପରେ ମୈଲମ ସୂତାରୁଗା ଓ କର୍ପୂର ଲାଗି ହୁଏ। ଚନ୍ଦନ ଲାଗି ହେବା ପରେ ଅଳକା ଅଙ୍ଗଲିପ୍ତ କୁଙ୍କୁମ ଚୌସରା ଗରମୁକୁତା ଲାଗି ହୋଇ ବେଶ ହୁଅନ୍ତି। ଏହା 42 ଦିନ ପର୍ଯ୍ୟନ୍ତ ହୁଏ। ଆଜ୍ଞାମାଳ ଦେଲା ପରେ ପୂର୍ବଦିନ ଭଳି ଠାକୁର ଓ ଠାକୁରାଣୀମାନେ ନରେନ୍ଦ୍ର ଚପଡ଼ାକୁ ବିଜେ ହୁଅନ୍ତି। ସନ୍ଧ୍ୟାତୂପ ପରେ ଠାକୁରଙ୍କର ଆଲଟ ଲାଗି ଓ ଚନ୍ଦନ ଲାଗି ହୋଇ ବଡ଼ସିଂହାର ବେଶ ହୁଏ। ବାହାର ଚନ୍ଦନ 21 ଦିନ ଓ ଭିତର ଚନ୍ଦନ 21 ଦିନ ପର୍ଯ୍ୟନ୍ତ ମଧ୍ୟ ହୋଇଥାଏ। ଜ୍ୟେଷ୍ଠ ଚତୁର୍ଦ୍ଦଶୀ ଯାଏ ଦୁଇଥର ଆଲଟ ଲାଗି ପ୍ରତିଦିନ ହୁଏ। ବୈଶାଖ ଶୁକ୍ଳ ସପ୍ତମୀ ଓ ଅଷ୍ଟମୀ ଦିନ ମଧ୍ୟ ଚନ୍ଦନ ଯାତ୍ରାକୁ ବିଜୟ ହୁଅନ୍ତି। ପ୍ରଥମ 21 ଦିନ ଚନ୍ଦନରେ ନିଅ ନରେନ୍ଦ୍ରକୁ ବିଜୟ କରନ୍ତି। ଅନ୍ୟ 21 ଦିନ ବାହାରକୁ ନ ଯାଇ ଭିତରେ ସବୁ ନୀତି ହୁଏ। 20 ଦିନର ଭରି ଜାତ ହୋଇ ରାତ୍ରଚାପ 21 ଘେରା ନରେନ୍ଦ୍ରରେ ବୁଲେ। ଭିତର ଚନ୍ଦନ 21 ଦିନରେ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଏବଂ ରୁକ୍ମିଣୀ ହରଣ ଏକାଦଶୀ ଏହି ଚାରିଦିନ ଜଳକ୍ରୀଡ଼ା ହୋଇଥାଏ। ଦୁଇପଟିଆ, ତିନିପଟିଆ, ଚାରିପଟିଆ ଓ ପାଞ୍ଚପଟିଆ ମାଣ୍ଡୁଅ ପ୍ରଭୃତି ଅକ୍ଷୟ ତୃତୀୟା ଦିନ ଲାଗି ହୁଏ। ଏହିଭଳି ଶ୍ରୀମନ୍ଦିରରେ ଦ୍ୱାଦଶ ଯାତ୍ରା ପାରମ୍ପରିକ ରୀତିରେ ପାଳନ କରାଯାଏ।

ସେ ସରିଲା ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ଶ୍ରୀଗୁଣ୍ଡିଚା ମନ୍ଦିରର ବିଶେଷ ନୀତି। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।

0: ପ୍ରତ୍ୟକ୍ଷ ଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 7:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶା ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ
2: ସଦାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର। ଆସନ୍ତୁ ଶୁଣ କେତୋଟି ସୁଗମ ସଙ୍ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ।

ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଶୁଣୁଥାଏ ଗୀତଟି ସୁଗମ ସଙ୍ଗୀତ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ି ସକାଳ 9 ବଜିବାକୁ ଯାଉଛି। କିଛି କ୍ଷଣ ପରେ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ।

ମାନବ ଜୀବନ ଅମୂଲ୍ୟ ସମ୍ପଦ, ସୁସ୍ଥତା ତାର ଫୁଲକ, ସୁସ୍ଥ ନିରାମୟ ଜୀବନରୁ ସଦା ଝରେ ଖୁସିର ମହକ। ଆମେ ସୁସ୍ଥ ଥିଲେ ଆମ ମନ ମଧ୍ୟ ସୁସ୍ଥ ରହିବ, ଆମ ଶରୀର ପାଇଁ ଆମ ମନ। ସେଥିପାଇଁ ତ କୁହାଯାଇଛି, ଆମେ ଆମ ସ୍ୱାସ୍ଥ୍ୟର ଯତ୍ନ ନେଲେ ଆମେ ସୁଖୀ ହୋଇପାରିବା, ଅନ୍ୟକୁ ମଧ୍ୟ ଖୁସି ରଖିପାରିବା। ତେଣୁ ଆସନ୍ତୁ ଶ୍ରୋତାବନ୍ଧୁ, ଆମେ ଆମ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଦାୟିତ୍ୱବାନ ହେବା। ଏହି ପରିପ୍ରେକ୍ଷୀରେ ଆମେ ଆପଣଙ୍କୁ ସଚେତନ କରାଇବା ପାଇଁ ଏପରି ଡାକ୍ତରମାନଙ୍କୁ, ବିଶେଷଜ୍ଞମାନଙ୍କୁ ଆମ ଷ୍ଟୁଡ଼ିଓକୁ ନିମନ୍ତ୍ରଣ କରିଥାଉ, ଯାହାଦ୍ୱାରା ସେମାନଙ୍କର ପରାମର୍ଶରେ ଆପଣ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଇପାରିବେ ଆଉ ଅନ୍ୟକୁ ମଧ୍ୟ ପରାମର୍ଶ ଦେଇପାରିବେ। ଆଜିର ବିଷୟବସ୍ତୁ ରଖିଛୁ ଆମେ କାନ ଜନିତ ସମସ୍ୟା ଓ

0: ଅଫିସର କଣ ହଉଛି ସେଇ ଦିନରୁ ଯେତେବେଳେ ଏପଟେ ଡିଜି ଯିବ, ଏ ଯୋଉ ଡିଜି ସବୁ ମ୍ୟାନେଜ ର ସବୁ ଯିବ, ତାପରେ ଘରେ ମୁଁ ଦୌଡିକି ଆସିବି କାଳେ କିଛି ଦେଖିବା ପାଇଁ, ତ କଣ ହବ ନା ଆଉ ମାନେ କାନରେ ଗୋଟେ 15-20 ମିନିଟ ପର୍ଯ୍ୟନ୍ତ କଣ ହେଲେ ବି ଆଉ ଶୁଣା ଯିବନି, ଥଣ୍ଡା ହେଲା ଦିନଠୁ ସାର ଏମିତି
1: ବୁଝିପାରିଲି ଆଜ୍ଞା। ଏଥିପାଇଁ ଆପଣ କୌଣସି ଏଣ୍ଟି ଡକ୍ଟରଙ୍କୁ ପରାମର୍ଶ ନେଲେଣି?
0: ନାଇଁ, ଥଣ୍ଡା ଯୋଗୁଁ ଖାଲି ଯାହା ମେଡିସିନ ଖାଇଥିଲି।
1: ଆଚ୍ଛା, ବର୍ତ୍ତମାନ ଆପଣ କଣ ଜାଣିବା ପାଇଁ ଚାହୁଁଛନ୍ତି, ତାର ପ୍ରତିକାର ନା କାରଣ?
0: ନାଇଁ, ପ୍ରତିକାର ସାର, କାହିଁ ମାନେ କଣ ସାଉଣ୍ଡ ଶୁଣିଲେ ଏତେ କ୍ଲିୟର ଆସୁନି।
1: ଆଚ୍ଛା ମ୍ୟାଡାମ, ଆପଣଙ୍କର ଯାହା ସମସ୍ୟା ଏଇଟା ମୁଁ ଏବେ ବି ଡିସ୍କସନ କରିଥାନ୍ତି ଯେ ଥଣ୍ଡା ହେଲା ପରେ କ'ଣ ହୁଏ ନା କାନରୁ ତଣ୍ଟି ମଧ୍ୟକୁ ରାସ୍ତା ଅଛି, ତାକୁ ଆମେ ଆମ ଭାଷାରେ ୟୁଷ୍ଟାଚିଆନ୍ ଟ୍ୟୁବ୍ ବୋଲି କହୁ। ଥଣ୍ଡା ହେଲେ ସେ ଟ୍ୟୁବ୍ଟା ବନ୍ଦ ହେଇଯାଏ, ବନ୍ଦ ହେଲେ କାନର ମଧ୍ୟଭାଗରେ ଯେଉଁ ମଧ୍ୟ କାନରଟା ଆମର ଅଛି, ମିଡିଲ୍ ଇୟର୍ ବୋଲି ଯାହାକୁ ଆମେ କହୁ, ତା ଭିତରୁ ଯେଉଁ ବାହାରକୁ ପବନ ସହିତ ଯିବା ଆସିବା ହେବା କଥା ସେଇଟା ହେଇପାରେନି, ଭିତରେ ପାଣି ଜମିଯାଏ, ମିଡିଲ୍ ଇୟର୍ ଭିତରେ ପାଣି ଜମିଯାଏ, ତାକୁ ମିଡିଲ୍ ଇୟର୍ ଇନ୍ଫ୍ୟୁଜନ୍ ବୋଲି ଆମେ କହୁ। ତ ତା ପ୍ରଭାବରେ କ'ଣ ହୁଏ ନା ଆମର ଶୁଣିବା ଶକ୍ତି ବି କମିଯାଏ, ଆଉ ଯାହା ଯାହା ଆପଣ କହୁଛନ୍ତି ସେମିତିକା ବି ହେବାର ବହୁତ ଚାନ୍ସେସ୍ ଥାଏ, ତେଣୁକରି ଏଇଟା ମୁଁ ଭାବୁଛି ଠିକ୍ ହେଇପାରିବ, କିନ୍ତୁ ଆପଣ ନିକଟସ୍ଥ କୌଣସି କାନ ନାକ ଗଳା ବିଭାଗର ବିଶେଷଜ୍ଞଙ୍କୁ ଦେଖା କରନ୍ତୁ, ଆଉ ତାଙ୍କ ପରାମର୍ଶ କ୍ରମେ ମେଡିସିନ ନିଅନ୍ତୁ। ଏଇଟା ଉପଯୁକ୍ତ ମେଡିସିନ ନେଲେ କିଛି ଦିନ ମଧ୍ୟରେ ଠିକ୍ ହେଇପାରିବ,
2: ଅସୁବିଧା
1: ହେବନି। କିନ୍ତୁ ଆପଣ ଗୋଟେ ଜିନିଷ, ଥଣ୍ଡାକୁ ଆଭଏଡ୍ କରିବେ, କୌଣସି ପ୍ରକାର ଥଣ୍ଡା ଜିନିଷ ଲାଇକ୍ ଆଇସ୍କ୍ରିମ୍ ହେଲା, କୋଲ୍ଡ ଡ୍ରିଙ୍କ୍ସ ହେଲା, ଥଣ୍ଡା ପାଣି ହେଲା, ଏସି, ଚିଲ୍ଡ ଏସି ହେଲା, ଏସବୁ ଜିନିଷ ଟିକେ ଆଭଏଡ୍ କରିବେ, ଆଉ ଆପଣ ଏଇ ଡିଜେ ସାଉଣ୍ଡକୁ ବହୁତ କେୟାରଫୁଲ ରହିବେ,
2: ଟିକେ ଆଭଏଡ୍ କରିବେ,
1: ନିଶ୍ଚୟ ଆଭଏଡ୍ କରିବେ, ଡିଜେ ସାଉଣ୍ଡକୁ ସମସ୍ତେ ଆଭଏଡ୍ କରିବେ।
0: ଆଉ ଗୋଟେ କଥା, ଥଣ୍ଡା ସମୟରେ ମାନେ ମୋ ଭୟଟା ବି ଗୋଟେ 10-15 ଦିନ ପର୍ଯ୍ୟନ୍ତ

0: ସୁଭାଷ ଜଙ୍ଗ ଆଜ୍ଞା। ମୁଣ୍ଡ ସଫା କଲେ କ'ଣ ହୁଏ ନା, ଆମର ଯେତେବେଳେ କୌଣସି ଥଣ୍ଡାକୁ ଏକ୍ସପୋଜ୍ ହେଉ, ଯାହା ମୁଁ ଏବେ ଟିକେ ପୂର୍ବରୁ କହୁଥିଲି, ଆମର କାନ ମଝି କାନ ଆଉ ତଣ୍ଟି ମଧ୍ୟରେ ଗୋଟେ ରାସ୍ତା ଯେଉଁଟା ଅଛି ସେଇଟା ଟିକେ ବନ୍ଦ ହେଇଯାଏ। ଆମର ଯେଉଁ ଶବ୍ଦଟା ବାହାରୁ ଆସେ ଆମର କାନ ପର୍ଦ୍ଦାରେ ବାଜିଲେ, ପର୍ଦ୍ଦାଟା ଯେମିତି ଆମର ସ୍ପିକର ଯେମିତି ଗୋଟେ ଥାଏ, ପର୍ଦ୍ଦାଟେ ସେଇଟା ଭାଇବ୍ରେଟ୍ କରିଥାଏ, ସେମିତି ଭାଇବ୍ରେସନ୍ ହେଲେ ଆମେ ଶୁଣିପାରୁ। ତ ସେଇଟା କ'ଣ ହୁଏ ନା, ଏଇଟା ଟିକେ ଟାଣି ହିଁ ହୁଏ ଭିତରେ, ନେଗେଟିଭ ପ୍ରେସର୍ ଟାଣି ହେଇଯାଏ। ଟାଣି ହେବା ଦ୍ୱାରା ଆମ ଶୁଣିବାଟା ଟିକେ କମିଯାଏ, କାନ ଟିକେ ଖଡ଼ଖଡ଼ ଆବାଜ ବି ଆସେ। ଲେଫ୍ଟ ସାଇଡ୍ରେ ରାସ୍ତାଟା ମେ ବି ଆପଣଙ୍କର ବନ୍ଦ ଥାଇପାରେ, ରାଇଟ୍ ସାଇଡ୍ଟା ଯେହେତୁ ଠିକ୍ ଥିବ ସେଥିପାଇଁ ରାଇଟ୍ ସାଇଡ୍ ଆପଣ ଫିଲ୍ କରୁନାହାନ୍ତି। କିନ୍ତୁ ମୁଁ ଆପଣଙ୍କୁ ପରାମର୍ଶ ଦେବି, ନିଶ୍ଚୟ ଆପଣ ENT ଡକ୍ଟରଙ୍କୁ ପରାମର୍ଶ କରନ୍ତୁ ଆଉ ନାକ ଆଉ ଗଳାର ପରୀକ୍ଷା କରାଇ ନିଅନ୍ତୁ।
1: ତ ଏଥିପାଇଁ ନିମନ୍ତେ କ'ଣ କ'ଣ ପରୀକ୍ଷାର ସମ୍ଭାବନା ରହିଛି, କ'ଣ ପରାମର୍ଶ ଦେବେ
0: ମ୍ୟାଡ଼ାମ? ଦେଖନ୍ତୁ, ଯେମିତି କାନର ସମସ୍ୟା, କାନର ଶୁଣିବା ପାଇଁ ଆମର ବିଭିନ୍ନ ପ୍ରକାର ପରୀକ୍ଷା ଅଛି। ଆମେ ଯେତେବେଳେ ଆମେ ଆଉଟଡୋର ବସ୍ତୁ ପେସେଣ୍ଟ ଦେଖୁଥାଉ, ଆମ ଟ୍ୟୁନିଂ ଫର୍ ଟେଷ୍ଟ ବିଭିନ୍ନ ପ୍ରକାର ସେ ଆମେ ସେଥିରେ କରୁ। ତା ଛଡ଼ା ବିଭିନ୍ନ ପ୍ରକାର ପରୀକ୍ଷା, ଯେମିତି ଆମର ଅଡିଓମେଟ୍ରି ଟେଷ୍ଟ ଗୋଟେ ଅଛି, ସେଇଟା ବି କରୁ। ଆଉ ଆହୁରି ସୋଫିଷ୍ଟିକେଟେଡ୍ ଟେଷ୍ଟ, ଯେଉଁମାନେ ଛୋଟ ଛୁଆ ଯେଉଁମାନେ କଥା କହିପାରୁନାହାନ୍ତି, ଅଡିଓମେଟ୍ରି ଗୋଟେ ସବଜେକ୍ଟିଭ୍ ଟେଷ୍ଟ, ଯେଉଁଥିରେକି ମୁଁ ଆପଣଙ୍କୁ ଗୋଟେ ସାଉଣ୍ଡ ଶୁଣେଇବି, ଆପଣ ଶୁଭିଲେ ହାତ ଦେଖିବେ, ଛୋଟ ଛୁଆଟା କରିପାରିବେନି। ତ ତାଙ୍କ ପାଇଁ ଅବଜେକ୍ଟିଭ୍ ଟେଷ୍ଟ ଲାଇକ୍ ଯେମିତି ଅଟୋ ଆକୋଷ୍ଟିକ୍ ଏମିସନ୍ OAE ଯାହାକୁ ଆମେ କହୁ, ବେଳାବେଳି ଗୋଟେ ଟେଷ୍ଟ, ସେଇଟା ବି ଛୋଟ ଛୁଆଙ୍କ କରାଯାଏ, ସେ ଟେଷ୍ଟ ଆମେ କରିପାରିବା।
1: ଏବେ ଯେଉଁ ଆମ ପ୍ରଶ୍ନ କରିଛନ୍ତି, ତାଙ୍କ ପାଇଁ କ'ଣ,
0: ତାଙ୍କ ପାଇଁ ନିଶ୍ଚୟ ସେଇଟା ଗୋଟେ ଟେଷ୍ଟ କରିବା ପାଇଁ ପଡ଼େ, ଅଡିଓମେଟ୍ରି ଟେଷ୍ଟ କରିବା ପାଇଁ ପଡ଼େ।

0: କରିଥାନ୍ତେ, ହୁଏତ ସେତେବେଳେ ସାଇନ୍ସ ଏତେ ଡେଭଲପ୍ ହେଇନଥିଲା। ସେଇ ସମୟରେ ଯଦି ଆଜିର ଡେଟ୍ରେ ଆମେ ଇଣ୍ଟରଭ୍ୟୁ କରିବା କିଛି ହେଇପାରିବ, କିନ୍ତୁ ଯେହେତୁ ତାଙ୍କୁ ଅଲରେଡ଼ି ବୟସ ହେଇଗଲାଣି, ତାଙ୍କ ଶୁଣିବା ଶକ୍ତି ସହିତ ତାଙ୍କର କଥା ବି ସେ କହିପାରୁନାହାନ୍ତି, ତ ମୋତେ ଯାହା ଲାଗୁଛି ତାଙ୍କ ଦୁଇପଟ ଯାକ କାନ ଅଲମୋଷ୍ଟ ଡେଡ୍ ହେଇଯାଇଛି, ଆଉ ସେ ମେସିନ୍ ବି କାମ କରିବା ଟିକେ କଷ୍ଟକର ତାଙ୍କ ପାଇଁ ହେଇପାରେ। ତଥାପି ମୁଁ ଆପଣଙ୍କୁ କହିବି ଯେ କାନର ପରୀକ୍ଷା କରାଇ ନିଅନ୍ତୁ, ଯଦି ଆପଣ କରିନାହାନ୍ତି ତାହେଲେ ଅଡିଓମେଟ୍ରିକ୍ ଟେଷ୍ଟ ଗୋଟେ କରାଇଦେଲେ ଜଣାପଡ଼ିବ କେତେ ପରସେଣ୍ଟେଜ୍ ତାଙ୍କର ଲସ୍ ଅଛି, ଆଉ କେତେ ତାଦ୍ୱାରା ମେସିନ୍ ଲଗେଇଲେ କିଛି ବେନିଫିଟ୍ ମିଳିବ ନା ନାହିଁ। ଯୋଉ ଖଡ଼ଖଡ଼ ହେବା ଆଉ ବିଭିନ୍ନ ପ୍ରକାର ଆୱାଜ ଆସିବା, କାହାର ଘୁଁ ଘୁଁ ସାଉଣ୍ଡ ହୁଏ, କାହାର କି ହାଇ ପିଚ୍ ସାଉଣ୍ଡ ଆସେ, ତ ତାର ତାକୁ ନେଇକି ବି ଆମର ବିଭିନ୍ନ ପ୍ରକାର ରୋଗ ଆମେ ଚିହ୍ନଟ କରିପାରୁ। ଇନେରିଅର ନର୍ଭଟା ଆମର ବ୍ରେନ୍କୁ ଯାଇଛି, ସେ ନର୍ଭରେ ଯଦି କିଛି ସମସ୍ୟା ହେଲା, କୌଣସି ପ୍ରକାର ଆମେ ଭାଇରାଲ ଇନଫେକ୍ସନ୍ ହେଇକି କାନକୁ ଆଫେକ୍ଟ କରିଲା, କି କୌଣସି ଔଷଧ ବିଭିନ୍ନ ଅଟୋଟକ୍ସିକ୍ ଡ୍ରଗ୍ ଅଛି ସେଗୁଡ଼ାକ ନେଲା ପରେ ବେଳେ କାନର ନର୍ଭକୁ ଆଫେକ୍ଟ କରେ, କିଛି କାନ ମଧ୍ୟରେ ଟ୍ୟୁମର ହେଲେ ବି ଆଫେକ୍ଟ କରେ। ଇନର୍ ଇୟର୍ ଭିତରେ ଗୋଟେ ପାଣି ଭଳିଆ ଜିନିଷଟା ଥାଏ, ସେ ପାଣି ଯଦି ଯଦି ବେଶୀ ପାଣି ଜମିଗଲା ସେ ଗୋଟେ ପ୍ରକାର ରୋଗ, ଇନିୟର୍ସ ଡିଜିଜ୍ ବୋଲି ତାକୁ ଆମେ କହୁ, ସେଥିରେ ବି କାନରେ ଘିଙ୍ଗି ଘିଙ୍ଗି ସାଉଣ୍ଡ ହୁଏ।
1: ତାହେଲେ ଆମେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଏଇଟା କହିବା ଯେ ସବୁ କାନର ଯୋଉ ଖଡ଼ଖଡ଼ ସାଉଣ୍ଡ ଗୋଟିଏ ପ୍ରକାର ସମସ୍ୟା ନ ହୋଇପାରେ, ଯଦି ଆମେ ବିଶେଷଜ୍ଞଙ୍କ ପରାମର୍ଶ କରିବା ତାହେଲେ ପ୍ରତ୍ୟେକ ମାନେ ସଠିକ୍ ନିଦାନ ପାଇପାରିବା, ତାର ନିରାକରଣ ମଧ୍ୟ କରିପାରିବା। କାନର ସମସ୍ୟାକୁ ଏତେ ସାଧାରଣ ବୋଲି ନ ଭାବିକି ଯଦି ଆମେ ତୁରନ୍ତ ପରାମର୍ଶ କରିବା ତାହେଲେ ଆମେ ସୁସ୍ଥ ରହିପାରିବା। ଆଉ ଗୋଟେ କଥା ରହିଲା, ଆମର ଆଜିକା ଦୁନିଆରେ ଇୟରପଡ଼ ଲଗେଇବା ସେଥିଯୋଗୁଁ ମଧ୍ୟ ଅନେକ ସମସ୍ୟା ହେଇଥାଇ ପାରେ।
0: ଆପଣ ବହୁତ ବହୁତ ଗୋଟେ ଇମ୍ପୋର୍ଟାଣ୍ଟ କଥା ଏବେ ଆପଣ ଉଠେଇଲେ, ଯୋଉ ଇୟରପଡ଼ କଥା କହୁଛନ୍ତି, କାରଣ ବର୍ତ୍ତମାନର ଆଜିର ସମାଜରେ ଆପଣ ଛୋଟରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଇୟରପଡ଼ ୟୁଜ୍ କରୁଛନ୍ତି, ତ ଇୟରପଡ଼ ବ୍ୟବହାର କରିବା ଆଉ କୋଭିଡ ସମୟରେ ଯୋଉ ଆମର ଅନଲାଇନ୍ କ୍ଲାସେସ୍ ସବୁ ଷ୍ଟାର୍ଟ ହେଇଗଲା, କିନ୍ତୁ ସବୁ ଜିନିଷ ଭଲ ଆଉ ତାର ଖରାପ ପାର୍ଟ ବି ଅଛି, ତ ଇୟରପଡ଼ ଆମେ ନିହାତି ଦରକାର, ଯେତେବେଳେ ଆମେ ଆବଶ୍ୟକ ସ୍ଥଳେ ଆମେ ୟୁଜ୍ କରିବା, କିନ୍ତୁ ତାର ୟୁଜ୍ରେ କିଛି ସଚେତନ ବି ଆମକୁ ହେବା ପାଇଁ ପଡ଼ିବ। ଆମର ଯାହା ପାଠ କହୁଛୁ ଗୋଟେ 60/60 ରୁଲ୍ ଅଛି, ଆପଣ ଯେତେବେଳେ ବି ଇୟରପଡ଼ ୟୁଜ୍ କରୁଛନ୍ତି ତାର ଯେତିକି ଭଲ୍ୟୁମ୍ ଅଛି ତାର ମ୍ୟାକ୍ସିମମ୍ 60% ଆପଣ ୟୁଜ୍ କରିବେ, 60%ରୁ କେବେ ଅଧିକା ବଢ଼େଇବେନି, କି ଏକା ସମୟରେ 60 ମିନିଟ୍ରୁ ଅଧିକା ଶୁଣିବେନି। 60 ମିନିଟ୍ ଧର ଆପଣ ଶୁଣିଲେ ତାପରେ ମିନିମମ୍ 5-10 ମିନିଟ୍ ଗୋଟେ ଶାନ୍ତ ଜାଗାରେ ଆପଣ ବସିବେ, କାନକୁ ଟିକେ ରେଷ୍ଟ ଦେବେ, ଯଦି ଆପଣ ଦରକାର ପଡ଼ୁଛି ଆପଣ ମିଟିଂ ଅଛନ୍ତି ଅନଲାଇନ୍ କ୍ଲାସ୍ ଅଛନ୍ତି ଆଉ 60 ମିନିଟ୍ ଆପଣ ଶୁଣିପାରିବେ, କିନ୍ତୁ ମଝିରେ ଗ୍ୟାପ୍ ଦେବା ଦରକାର। ଯେତେବେଳେ ଆବଶ୍ୟକ ପଡ଼ୁଛି ଆପଣଙ୍କୁ ଏଇଭଳିଆ ସିଚୁଏସନ୍ରେ ଇୟରପଡ଼ ଅପେକ୍ଷା ଆପଣ ହେଡ଼ଫୋନ୍ଟା ବେଶୀ ସେଫ୍, କାରଣ ଇୟରପଡ଼ରେ ଆପଣଙ୍କର ଯୋଉ ସାଉଣ୍ଡର ସୋର୍ସଟା ପରଦା ପାଖରେ ଯାଇକି ରହୁଛି, ହେଡ଼ଫୋନ୍ରେ ଯାହା ହେଲେ ଟିକେ ଦୂରରେ ରହୁଛି। ମୁଁ କହିବିନି ଯେ ହେଡ଼ଫୋନ୍ଟା ସମ୍ପୂର୍ଣ୍ଣ ସେଫ୍ ବୋଲି, କିନ୍ତୁ ଇୟରପଡ଼ କମ୍ପାରିଜନ୍ରେ ହେଡ଼ଫୋନ୍ଟା ସେଫର୍। ସ୍ପିଡ଼ରେ ଆଉଟଡୋର ଆମେ ବସିଲା ବେଳେ ଏମିତି ବହୁତ ଲୋକ ଆସୁଛନ୍ତି, ପ୍ରାୟ ପ୍ରତିଦିନ ଜଣେ ଜଣେ ଆସୁଛନ୍ତି, ଯେଉଁମାନେ କି ଡିଜି ମ୍ୟୁଜିକ୍ ଏକ୍ସପୋଜ୍ ହେଇକିରି କାନକୁ ନ ଶୁଭିକିରି ଆସୁଛନ୍ତି। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଲା, ଏ ଡିଜି ମ୍ୟୁଜିକ୍ ପ୍ରଭାବ ଯୋଉ କାନର ଶୁଣିବା ଶକ୍ତି କମେ, ମେଜରିଟି ଅଫ୍ ଦି କେସେସ୍ରେ ସେଇଟା ପର୍ମାନେଣ୍ଟ କମିଯାଏ, କାନ ପର୍ମାନେଣ୍ଟଲି ଡ୍ୟାମେଜ୍ ହେଇଯାଏ, ତାକୁ ଆମେ ଚାହିଁଲେ ବି କିଛି କରିପାରୁନା।
1: ତାହେଲେ ଆମ କାର୍ଯ୍ୟକ୍ରମ ଜରିଆରେ ଯୋଉ ଡିଜେ ମ୍ୟୁଜିକ୍ ମାନେ ବଜାଉଛନ୍ତି ସେମାନଙ୍କ ପାଇଁ ବୋଲିକି ଆପଣ କ'ଣ ପରାମର୍ଶ?
0: ଏଇଟା ମୁଁ ଯାହାକୁ ଦେଖେ, ଯୋଉ ଯେକୌଣସି ପେସେଣ୍ଟ ଆସନ୍ତି, ଯେକୌଣସି ମିଟିଂ, ଯେକୌଣସି ଏମିତି କାର୍ଯ୍ୟକ୍ରମକୁ ମୁଁ ଯାଏ, ସବୁଠି କୁହେ, ବଟ୍ ଏଇଟା ଏଥିପାଇଁ ଜନସଚେତନତା ବହୁତ ଦରକାର। ଏଥିପାଇଁ ଗୋଟେ ରେଗୁଲେସନ୍ ବି ଅଛି, ଆମର ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଯୋଉ ଇଣ୍ଡିଆନ୍ ଫ୍ୟାକ୍ଟ୍ରିଜ୍ ଆକ୍ଟ ଗୋଟେ ଫିକ୍ସ କରିଛନ୍ତି, କେତେକି ଡେସିବେଲ୍ରୁ ଅଧିକ ଆପଣ କରିବେନି। ଆମେ ଯୋଉ ଏବେ କଥାବାର୍ତ୍ତା ହେଉଛି ଏଇଟା ଆମର 65 ଡେସିବେଲ୍,
1: ଆଜ୍ଞା
0: 85 ଡେସିବେଲ୍ରୁ ଅଧିକ ହେଲେ ଆମ କାନରେ ଡିସ୍କମ୍ଫର୍ଟ ହୁଏ। ଯୋଉ ବାଣ ଫୁଟୁଛି ଡିଜି ମ୍ୟୁଜିକ୍ ଗୋଟେ 120-130-140 ଡେସିବେଲ୍ ପର୍ଯ୍ୟନ୍ତ ପଳେଇ ଯାଉଛି, ତ ସେଇଟା ସେଇଟା କାମ କାନରେ ବାଜିଲା ମାନେ କେତେ ଜଣଙ୍କ ପରଦା ଫାଟି ଯାଉଛି।

0: ମାନେ ପୁରା ଜନ୍ମ ଯୋଉ ମୁକଣ୍ଡ ବଧିର ହେଇଯାଇଛନ୍ତି,
1: ହଁ
0: ଆଉ ଯୋଉମାନଙ୍କର ଶୁଣିବା ଶକ୍ତି କମିଯାଇଛି ଆଉ ସେମାନେ ଧୀରେ ଧୀରେ ବଢୁଛି, ଯୋଉ ଶ୍ରବଣ ଜନିତ ସମସ୍ୟାଟା ଧୀରେ ଧୀରେ ବଢୁଛି,
1: ସମସ୍ୟାଟା ବଢୁଛି,
0: ସମସ୍ୟାଟା ବଢୁଛି। ତ ଗଭର୍ଣ୍ଣମେଣ୍ଟର ଗୋଟେ ପ୍ରୋଗ୍ରାମ ଚାଲିଛି NPPCD, ନ୍ୟାସନାଲ ପ୍ରୋଗ୍ରାମ ଫର ପ୍ରିଭେନ୍ସନ ଆଣ୍ଡ କଣ୍ଟ୍ରୋଲ ଅଫ୍ ଡେଫନେସ୍, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର ଗୋଟେ ପ୍ରୋଗ୍ରାମ ଚାଲିଛି, ଯାହାଦ୍ୱାରା ତା ତ ବହୁତ ଗୁଡ଼ାଏ ସବୁ କାର୍ଯ୍ୟକ୍ରମ ରହିଛି ଯୋଉଟା ଶ୍ରୋତା ବନ୍ଧୁମାନଙ୍କ ପାଇଁକା ଯୋଉଟା ଉପଯୋଗୀ। ସବୁ ଡିଷ୍ଟ୍ରିକ୍ଟରେ, ସବୁ ଜିଲ୍ଲାରେ ହେଡ୍କ୍ୱାର୍ଟର ହସ୍ପିଟାଲରେ ଗୋଟେ ତାଙ୍କର ସେଣ୍ଟର ଖୋଲିଛି, DEIC, ଡିଷ୍ଟ୍ରିକ୍ଟ ଆର୍ଲି ଇଣ୍ଟରଭେନ୍ସନ୍ ସେଣ୍ଟର। ସେଠି ଏ ଯୋଉ ଅଡିଓମେଟ୍ରି ହେଲା, ବେରା ହେଲା, ଓଏଇ ହେଲା, ଏସବୁ ଟେଷ୍ଟର ପ୍ରୋଭିଜନ ଅଛି। ଜଣେ ଅଡିଓଲୋଜିଷ୍ଟକୁ ପୋଷ୍ଟିଂ କରାହେଇଛି, ଯେକୌଣସି କାନଜନିତ ସମସ୍ୟା ତାଙ୍କ ପାଖକୁ ଗଲେ ଆମେ ତାର ଆମର ବିଭିନ୍ନ ସୋପାନରେ ଆମର ତାର ଚିକିତ୍ସା ହେଉଛି। ଫାର୍ଷ୍ଟ ଇଜ୍ ଆର୍ଲି ଡାଇଗ୍ନୋସିସ୍, ଆମେ ଫାର୍ଷ୍ଟ ଚିହ୍ନିବା ପ୍ରୋବ୍ଲେମଟାକୁ, ଆମେ ଆଗ ଜାଣିବା। ଯଦି ଜାଣିଦେଲେ ଆମେ ଯେ ଏହାର ପ୍ରୋବ୍ଲେମଟା ଅସୁବିଧା ଅଛି, ତାହେଲେ ତାର ଆମେ ନିରାକରଣ ଜଲ୍ଦି କରିପାରିବା, ତାକୁ ଡିଜାବିଲିଟିକୁ ପ୍ରିଭେଣ୍ଟ କରିପାରିବ। ତ ଯଦି ଆମେ ପିଲାବେଳୁ ତାଙ୍କୁ ସ୍କ୍ରିନିଂ କରିଲେ, ଜନ୍ମ ହେଲା ଛୁଆ, ବର୍ତ୍ତମାନ ଗଭର୍ଣ୍ଣମେଣ୍ଟର ଆପଣ ଆପଣ ହୁଏତ ଜାଣିଥିବେ ନାହିଁ, ଶ୍ରୋତା ବନ୍ଧୁମାନଙ୍କ ପାଇଁକା ବି ମୁଁ କହିଦେଉଛି ଯେ ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର ଗୋଟିଏ ଗାଇଡ୍ଲାଇନ୍ ଆସିଛି ଯେଉଁଥିରେ କି ଯେକୌଣସି ଛୁଆ ଜନ୍ମ ହେଲେ ତାର କାନର ଶ୍ରବଣ ଶକ୍ତି ପରୀକ୍ଷାରେ ବାଧ୍ୟତାମୂଳକ ହେଇଯାଇଛି। ଆଗରୁ ଏଇଟା ହାଇ ରିସ୍କ ବେବି ମାନଙ୍କୁ କରାହଉଥିଲା, ଯେଉଁମାନଙ୍କୁ ଲାଗୁଥିଲା ଯେ ନାହିଁ ଏହାର ଫ୍ୟାମିଲିରେ କାହାକୁ ଶୁଣାଯାଉନି, ତ ଏହାର ହୁଏତ ତାର ଶୁଣି ପ୍ରୋବ୍ଲେମ ଥାଇପାରେ, ଆମେ ତାର ଟେଷ୍ଟ କରିବା, ହାଇ ରିସ୍କ ବେବି ମାନଙ୍କୁ କରାହଉଥିଲା। କିନ୍ତୁ ବର୍ତ୍ତମାନ ଇଚ୍ ଆଣ୍ଡ ଏଭ୍ରି ନ୍ୟୁବର୍ନ ଚାଇଲ୍ଡ ମାନଙ୍କର କାନର ସ୍କ୍ରିନିଂ କରାଯାଉଛି,
1: ତ ସବୁ ଡାକ୍ତରଖାନାରେ ଆଭେଲେବଲ ଅଛି,
0: ସବୁ ଡାକ୍ତରଖାନା, ସବୁ ଡିଷ୍ଟ୍ରିକ୍ଟରେ ଆଭେଲେବଲ ଅଛି। ଆପଣ ଆପଣ ନର୍ମାଲ ଛୁଆ ହଉ, ସେଜେରିଆନ ହଉ, କି ମାଆର କିଛି ପ୍ରୋବ୍ଲେମ ଥାଉ, କି ଫ୍ୟାମିଲି କିଛି ପ୍ରୋବ୍ଲେମ ଥାଉ କି ନଥାଉ, ଜନ୍ମ ହେଲା ମାନେ ଛୁଆ ତାକୁ ଆମେ ସାଙ୍ଗେ ସାଙ୍ଗେ ନେଇଯିବା, ଆଟଲିଷ୍ଟ 1 ଇୟର ଭିତରେ ଆମେ ନେଇକି ତାର କାନ ଟେଷ୍ଟ କରାଇ ଆଣିବା। ଯୋଉ ଓଏଇ ଟେଷ୍ଟ ମୁଁ କହିଲି, ଏଟା କିଛି ବଡ ଟେଷ୍ଟ ନୁହେଁ, ବଡ ମାନେ ସନ୍ତରଣଟା ଅବଶ୍ୟ
1: ବହୁତ, କ'ଣ ଜାଣିପାରିବା ଆମେ,
0: ଆମେ ଜାଣିପାରିବା ଯେ ଛୁଆର କାନରେ ଠିକ ଶବ୍ଦଟା ଯାଇ ପହଞ୍ଚୁଛି ନା ନାହିଁ, ସେଟା ବ୍ରେନକୁ ଯାଉଛି ନା ନାହିଁ, ଏଟା ଗୋଟେ ସ୍କ୍ରିନିଂ ଟେଷ୍ଟ। ପରୀକ୍ଷାଟା ବ୍ୟବହାର ନେବେ, ଯନ୍ତ୍ରଟା ବ୍ୟବହାର, କିନ୍ତୁ ପରୀକ୍ଷାଟା ସମ୍ପୂର୍ଣ୍ଣ ମାଗଣା, ଗଭର୍ଣ୍ଣମେଣ୍ଟ
1: ଗଭର୍ଣ୍ଣମେଣ୍ଟ। ତାହେଲେ ଆମର ଶ୍ରୋତା ବନ୍ଧୁମାନେ ନିଶ୍ଚିତ ଯାଇକି ସେଠି ଛୁଆଙ୍କର ଭବିଷ୍ୟତ ପାଇଁ କରିବା ଉଚିତ।
0: ଆଉ ଯଦି ଜଣାପଡ଼େ ଯେ ନାହିଁ ତାର ଶୁଣିବାରେ କିଛି ଅସୁବିଧା ଅଛି, ତାହେଲେ ତାଙ୍କୁ ସେମାନେ ଗୋଟେ ତାଲିକାଭୁକ୍ତ କରନ୍ତି, ତାଙ୍କୁ ସେମାନେ ଟାଇମଲି ଫଲୋ କରନ୍ତି। ତାପରେ ବି ଯଦି ଜାଣିଲେ ଯେ ନାହିଁ ପ୍ରକୃତରେ କାନ ଭିତରେ ଅସୁବିଧା ଅଛି ଆଉ ସେ କେବେ ବି ଶୁଣିପାରିବନି, ତା ପାଇଁକା ମଧ୍ୟ ପ୍ରତିକାର ଅଛି।
1: ଆଉ ଗୋଟେ କଲ୍ଟେ ବି ଆମର ଶ୍ରୋତା ବନ୍ଧୁଙ୍କର ଆସିଛି। ହ୍ୟାଲୋ,
2: ଆକାଶବାଣୀ ବ୍ରହ୍ମପୁର।
1: ଆଜ୍ଞା ନମସ୍କାର, ହେଲୋ ଡକ୍ଟର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
2: ମୁଁ ଲୋଚାପଡ଼ାରୁ କହୁଥିଲି।
1: ଆଜ୍ଞା, ଆପଣଙ୍କର କଣ ସମସ୍ୟା ରହିଛି କୁହନ୍ତୁ।
2: କାନ ସବୁବେଳେ ମତେ ଲାଗୁଛି ମୋ କାନରେ ଯେମିତି ଗଈ ଭର୍ତ୍ତି ହେଇକି ଅଛି ବୋଲି, କିନ୍ତୁ ବାହା ଗଲେ ବାହାର ନେଉନି, ସେଥିପାଇଁ ମେଡିକାଲ ବି ଥରେ ଥର ଯାଇଛି, ଡକ୍ଟର ବି ଦେଖିକି କହୁଛନ୍ତି କାନ ସଫା ଅଛି, କିନ୍ତୁ ମତେ ଲାଗୁଛି ଭିତରଟା ଯେମିତି ଶୁଖିକି ଅଛି, ଶୁଖିଲା ଅଛି, ମାନେ ବେଳେ ବେଳେ ଖଡ଼ ଖଡ଼ ସାଉଣ୍ଡ ବି ହଉଛି, ତ ଏଇଟା କିଛି ଅନ୍ୟ ରୋଗର କାରଣ ହେଇଥାଇପାରେ କି?
0: ଆଜ୍ଞା, ଯେମିତି ଆପଣ କହିଲେ ଯେ ଆପଣ ମେଡିକାଲ ଯାଇଛନ୍ତି ଏବଂ ଡାକ୍ତର ଦେଖିକି କହିଛନ୍ତି କାନରେ ଗଈ ନାହିଁ ବୋଲି, ତ ନିଶ୍ଚୟ ଡାକ୍ତର ଦେଖିକି ନିଶ୍ଚୟ ଠିକ୍ କଥା ହିଁ କହିଥିବେ, ଗଈ ନଥିବ। ତା ଛଡ଼ା ଯାହା ଆପଣଙ୍କର ସିମ୍ପଟମ୍ସ, ଯାହା ଆପଣଙ୍କ ଲକ୍ଷଣ କହୁଛନ୍ତି, ମୁଁ ଜଷ୍ଟ ୟା ପୂର୍ବରୁ ଜଣେ ଶ୍ରୋତା ବନ୍ଧୁ ଫୋନ୍ କରିଥିଲେ, ତାଙ୍କୁ ମୁଁ ସେୟା ବୁଝାଉଥିଲି। ଆମର କାନର ଯେଉଁ ପର୍ଦା ଅଛି ସେ କୌଣସି କାରଣରୁ ଭିତରକୁ ଟାଣି ହେଇଯାଏ, ଯେତେବେଳେ କାନର ପର୍ଦା ପଛରେ ପ୍ରେସର ଟିକେ କମିଯାଏ, ନେଗେଟିଭ ପ୍ରେସର ହେଇଯାଏ, ଥଣ୍ଡା ହଉ କି କୌଣସି କାରଣରୁ ଆମର ସେ ଯେଉଁ ଇଷ୍ଟାଚେନ୍ ଟ୍ୟୁବ୍ଟା ବ୍ଲକ୍ ହେଲେ ପର୍ଦା ଟାଣି ହେଇଯାଏ, ସେତେବେଳେ ବି ଆପଣ କାନଟା ଫୁଲ୍ ଫୁଲ୍ ଲାଗେ, କ'ଣ ଗୋଟେ ଭର୍ତ୍ତି ହେଲା ଭଳିଆ ଲାଗେ, ଟିକେ କମ୍ ଶୁଭା ଯାଏ କାନଟା ଭର୍ତ୍ତି ହେଲା ଭଳିଆ ଲାଗେ, ବ୍ଲକ୍ ହେଲା ଭଳିଆ ଲାଗେ, ଆଉ ବେଳେ ବେଳେ ଖଡ଼ଖଡ଼ ବି ହୁଏ। ତ ଆପଣଙ୍କ ବୋଧହୁଏ ସେମିତିଆ କିଛି ପ୍ରୋବ୍ଲେମ୍ ହେଇଛି, ତ ଆପଣ ଆଉ ଥରେ ଆସିକି ଦେଖାନ୍ତୁ, ଯଦି ସେମିତି କିଛି ପ୍ରୋବ୍ଲେମ୍ ଥିବ ଆମେ ତାର ସମାଧାନ ବାହାର କରିବା। ନିଶ୍ଚୟ ସେ ଗୋଟେ ପଟ ସାଇଡ୍ କିଛି ଅସୁବିଧା ଥାଇପାରେ, ଦୁଇପଟ ସାଇଡ୍ରେ ନଥାଇ ଗୋଟେ ସାଇଡ୍ରେ ଥାଇପାରେ, ଆର ପଟେ ଠିକ୍ ଥାଇପାରେ।
1: ତ ଡାକ୍ତରଙ୍କ ସହିତ ପରାମର୍ଶ କଲେ ଆପଣ ପୁଣି ଜାଣିପାରିବେ ତାର ନିରାକରଣ ମଧ୍ୟ ଜାଣିପାରିବେ, ଆଉ ଆପଣ କାନ ଜନିତ ସମସ୍ୟାରେ ମଧ୍ୟ ମୁକ୍ତି ପାଇପାରିବେ।
2: ଧନ୍ୟବାଦ, ନମସ୍କାର।
0: ତ ସେଥିରେ ଆମେ କକ୍ଲିୟର ଇମ୍ପ୍ଲାଣ୍ଟ ସର୍ଜରୀ କରିକି କାନ ଭିତରେ ଗୋଟେ ମେସିନ୍ ବି ଲଗେଇ ଦିଆଯାଏ, ଯେଉଁମାନେ ଜନ୍ମରୁ ଶୁଣିବା ଘରେ ଥାନ୍ତି ତାଙ୍କୁ ମେସିନ୍ ଲଗେଇ ଦେଲେ ସେମାନେ 3 ବର୍ଷ 4

0: 40% ଅଫ ଇଣ୍ଡିଆନ ମାନଙ୍କର ଯୋଉ ଏଜ୍ ରିଲେଟେଡ୍ ହିୟରିଂ ଲସ୍ କିଛି ନା କିଛି ପରିମାଣରେ ଡେଭଲପ୍ କରେ,
1: କାରଣ କିଛି ରହିଛି
0: ବୟସ ଜନିତ କାହାର କେତେଟା ରୋଗ ଏଇଟାକୁ ଜଲ୍ଦି ଜଲ୍ଦି କରେଇଦିଏ, ଲାଇକ୍ ଡାଇବେଟିସ୍ ମାନଙ୍କର ଅଛି ତାଙ୍କୁ ଜଲ୍ଦି ହିୟରିଂ ଲସ୍ ହେଇଯାଏ, ଆର୍ଲି ଅନ୍ସେଟ୍ ହେଇଯାଏ, କି ଅନ୍ୟ କୌଣସି ରୋଗ ଥିଲେ, ନ୍ୟୁରୋଲୋଜିକାଲ ଡିଜିଜ୍ ଥିଲେ, ଆର୍ଲି ଅନ୍ସେଟ୍ ହେଇଯାଏ, ତ କିଛି ନଥିଲେ ବି ଗୋଟେ ନର୍ମାଲ ଲୋକ 80 ବର୍ଷ 70 ବର୍ଷ 80 ବର୍ଷ ହେଲାକୁ ତାର ଆମ ଶରୀର ଯେମିତି ସବୁ ଶିରା ଦୁର୍ବଳ ହେଇପଡ଼ନ୍ତି, କାନର ଯୋଉ ଶିରାଟା ଅଛି ସେଇଟା ବି ଦୁର୍ବଳ ହେଇଯାଏ, ତା ଦ୍ୱାରା ବି ପ୍ରେସ୍ ବାୟୋକୋସିସ୍ ଏଜ୍ ରିଲେଟେଡ୍ ହିୟରିଂ ଲସ୍, ତ ସେଇଟା ସମସ୍ତଙ୍କର ହେଇପାରେ, ଆଖି ଯେମିତି ଦେଖାଯାଏନି, ଚମଡ଼ା ଯେମିତି ଦୁର୍ଦୃଢ଼ ହେଇଯାଏ, ଆଣ୍ଠୁ
1: ଧୀରେ ଧୀରେ ମାନେ ଦୁର୍ବଳ ହେଇଯାଏ, ସବୁ ସ୍ନାୟୁ ଶିରା ପ୍ରଶିରା ଗୁଡାକ ଦୁର୍ବଳ ହେଲେ ଆମର କାନର ମଧ୍ୟ ଟିକେ ଶୁଣିବାଟା ଅସୁବିଧା ହୋଇଥାଏ, ତାର ମଧ୍ୟ ପ୍ରତିକାର ଆମେ କରିପାରିବା ଶ୍ରବଣ ଯନ୍ତ୍ର ମାଧ୍ୟମରେ। ଏଇଟା ଏଇ ଯୋଉ ଶ୍ରବଣ ଯନ୍ତ୍ର ସମସ୍ୟା ଗୁଡିକ ଆମର ହେରିଡିଟାରୀ ହେଇପାରେ କି?
0: ନିଶ୍ଚୟ ହେଇପାରେ, ହେରିଟାରୀ ବହୁତ ଗୁଡ଼ାଏ ସିଚୁଏସନ୍ ଏଇଟା ହେରିଟାରୀ ବି ହୁଏ, ଯଦି ମା ବାପାଙ୍କର ବି ଅଛି ତାର ଛୁଆଙ୍କର ବି ହେଇପାରେ, ଯଦି ଭାଇ ଭଉଣୀଙ୍କର ଅଛି ତାହେଲେ ତାର ନୂଆ ଶିଶୁଟି ଜନ୍ମ ଗଲା ତାର ବି ହବାର ଚାନ୍ସେସ୍ ଥାଏ, ଯଦି ଅନ୍ୟ ଖାଲି ହେରିଟେରୀ ନୁହେଁ ଅନ୍ୟ କେତେଟା ରୋଗ ସହିତ ବି କେତେବେଳେ ସିଣ୍ଡ୍ରୋମିକ ଚାଇଲ୍ଡ ମାନେ ଥାନ୍ତି, ଅନ୍ୟ କୌଣସି କିଡ଼ନୀ ସମସ୍ୟା ରହିଲା, ଲିଭର ସମସ୍ୟା ରହିଲା, ହାର୍ଟ ସମସ୍ୟା ରହିଲା, ବ୍ରେନ୍ ସମସ୍ୟା ରହିଲା, ଗୋଟେ ସିଣ୍ଡ୍ରୋମ ହିସାବରେ କାନ ବି ଆଫେକ୍ଟେଡ୍ ହେଇପାରେ।
1: ତ ଏଇଠି ଆମେ ଯୋଉ କହିବା କାନର ଯତ୍ନ ନେବା ପାଇଁ ହେଲେ ଆମ ଶ୍ରୋତାବନ୍ଧୁ ମାନଙ୍କୁ ଆପଣ କ'ଣ ପରାମର୍ଶ ଦେବା ପାଇଁ ଚାହିଁବେ?
0: କାନ ସଫା କରନ୍ତୁ ନାହିଁ, ପ୍ରଥମ କଥା କହିବି କାନ ସଫା କରନ୍ତୁ ନାହିଁ, ଥଣ୍ଡାରୁ ଦୂରରେ ରୁହନ୍ତୁ, କାରଣ ଥଣ୍ଡା ହେଲେ ଥରେ ନାକରେ ସଂକ୍ରମଣ ହେଲେ, ଗଳାର ସଂକ୍ରମଣ ହେଲେ ସେଟା କାନକୁ ଧରେ, ତେଣୁ ଥଣ୍ଡାକୁ ଆଭଏଡ୍ କରନ୍ତୁ। ସାଉଣ୍ଡ ସବୁଠୁ ଆଜିର ଦିନରେ ଗୋଟିଏ ଜିନିଷ ମୁଁ ସମସ୍ତଙ୍କୁ ଆଡଭାଇସ୍ କରିବି, ଯେଉଁ ଶବ୍ଦଠୁ ଦୂରରେ ରୁହନ୍ତୁ, ସିଷ୍ଟମ ଅପେକ୍ଷା ଡିଜେ ମ୍ୟୁଜିକ୍ ବହୁତ ହେଭି ନଏଜ୍ରେ ସେମାନେ ସବୁ ନାଚୁଛନ୍ତି, ପାଟି ଫାଟି ଯେଉଁ ଯାଉଛନ୍ତି, ସେସବୁ ଜିନିଷରେ କାନ ଖରାପ ହେବାର ବହୁତ ଚାନ୍ସ ଥାଏ, ସେସବୁ ଜିନିଷ ଆଭଏଡ୍ କରନ୍ତୁ। କାନରେ ଅଧିକ ଜିନିଷ ମାରନ୍ତୁନି, କାନରେ ପାଣି ପଶିଗଲେ ତାକୁ ଗୋଟେ ଟାୱେଲରେ କି କଟନ ଟିକେ ବାହାରୁ ଏମିତି ଧରି ପୋଛି ଦିଅନ୍ତୁ, ବାହାରେ ଟିକେ ଅବଡ଼ି ଦେଲେ ସେ ବହି ଆପେ ପଳେଇ ଆସିବ, ଭିତରେ କିଛି ମାରନ୍ତୁ।
1: କିଛି ମା ଅଛନ୍ତି, ମୁଁ ବି ଗୋଟେ ମା, ଯେତେବେଳେ ପିଲାର ମାନେ ଗଈ ଦେଖି ଗୋଟେ ଲିକ୍ୱିଡ ଗୋଟେ ମିଳୁଥିଲା, ସେଟା ପକେଇ ସେ ଗଈଟା ଫୁଲି ଯାଉଥିଲା, ସେଗୁଡ଼ାକୁ ଯଦି
0: ଆପଣ ଯେଉଁଟା କହୁଛନ୍ତି ହାଇଡ୍ରୋଜେନ୍ ପେରକ୍ସାଇଡ୍ ବୋଲି ଯେଉଁଟା ମିଳେ, ବହୁତ ଲୋକ ସେଇଟା ପକେଇଦେଲେ ସେଇଟା ଫେଣ ଫେଣ ହେଇ ବାହାରି ଆସେ, ଠିକ୍ ଅଛି, ସେଇଟା ବି ଗୋଟେ ମେଥଡ୍ କାନ ସଫା କରିବାର, ଆମେ ବି କେତେବେଳେ ମେଡିସିନରେ ସେ କାର୍ବାମାଇଡ୍ କମ୍ପୋଜିସନ୍ ରହୁଛି, କିନ୍ତୁ ଯାହା କହିଲି ସୁପରଭାଇଜ୍ ୱେରେ କରିବାର ଅଛି। ଆପଣ ଜାଣିନାହାନ୍ତି କାନର ଛୁଆର କାନର ପଦା କଣା ଅଛି କି ଭଲ ଅଛି, ଯଦି ଆପଣ କାନ ପରଦା କଣା ଅଛି ଆଉ ସେଇଟା ପକେଇଦେଲେ ମଇଳା ତ ବାହାରିବ, ସେ କାନ ପରଦା ଦେଇକି ମିଡିଲ ଇୟର ଇନର ଆହୁରି ଭିତରକୁ ଯାଇକି ଡ୍ୟାମେଜ୍ ବି କରିଦେବ,
1: ବିନା
0: ପରାମର୍ଶରେ ସେସବୁ ଜିନିଷ କିଛି କରନ୍ତୁନି। ଯଦି କାନର ଜିନିଷ କିଛି ବି ସମସ୍ୟା ଅଛି ଆପଣ ଗଭର୍ଣ୍ଣମେଣ୍ଟ ହସ୍ପିଟାଲକୁ ଯାଇପାରିବେ, ସେଠି ଯାଇକି ଆପଣ ଫ୍ରିରେ କନସଲଟେସନ୍ ନେଇପାରିବେ ଗୋଟେ, ତ ଦେଇକି ଯାହା ସେ ଆଡଭାଇସ୍ କରେ ସେଇ ଅନୁସାରେ କରିପାରିବେ।
1: କାନ ଯେଉଁ ଖଡ଼ଖଡ଼ ହେଉଛି ଆମେ ବେଳେବେଳେ ତେଲ ପକେଇଦେଉ ବା କିଛି ଔଷଧ ପକେଇଦେଉ, ସେଥିପାଇଁ ଆପଣ କ'ଣ?
0: ତେଲ ବ୍ୟବହାର ଗୋଟେ କାନର ବହୁତ କମନ୍ ପ୍ରାକ୍ଟିସ୍, ବହୁତ ଲୋକ କରନ୍ତି, ଇଭିନ୍ ଆମର ଇୟର୍ ଟପ୍ ଗୁଡ଼ାକରେ ବି କିଛି ପରିମାଣ ତେଲ ରହୁଛି, କିନ୍ତୁ ତେଲ ଆମେ ଏଥିଲାଗି ପକେଇବା ପାଇଁ ମନା କରୁ, କାରଣ ତେଲ ଥରେ ପକେଇଦେଲେ ଭିତରେ ଯଦି କିଛି ମଶ୍ଚର ଅଛି, ଆର୍ଦ୍ର ଅଛି, ତାପରେ ତେଲ ପକେଇଦେଲେ ଏଇଟା ଫଙ୍ଗସ୍ ପାଇଁକା ଗୋଟେ ବହୁତ ବଡ଼ କଲଚର୍ ମିଡ଼ିଆ ହେଇଯାଏ, ତା ମାନେ ଫିମ୍ପି ଗୁଡ଼ା ବଢ଼ିଆ ସେ ଗ୍ରୋ କରିବେ, ଆଉ ସେ ଆଉ ଗୋଟେ ପ୍ରକାର ରୋଗ କାନରେ ତିଆରି ହେବେ, ଅଟୋମାଇକୋସିସ୍, କାନ ପେନ୍ ହେବ, କାନରୁ ପାଣି ବାହାରିବ, କାନକୁ ଶୁଭିବନି, ସେସବୁ ଜିନିଷ ପୁଣି ଆରମ୍ଭ ହେଇଯିବ। ସେ ତେଲ ବି ପକାନ୍ତୁ ନାହିଁ, କିଛି କରନ୍ତୁ ନାହିଁ, କାନ ସେମିତି ଛାଡ଼ି ଦିଅନ୍ତୁ।
1: ଯଦି ଆପଣଙ୍କର କିଛି କାନର ସମସ୍ୟା ରହିଛି, ବିନା ପରାମର୍ଶରେ ଡାକ୍ତରଙ୍କର କୌଣସି ଔଷଧ କିମ୍ବା କାହାର ପ୍ରରୋଚନାରେ କିଛି ବ୍ୟବହାର କରନ୍ତୁ ନାହିଁ ଯାହା ଆମ ଡାକ୍ତର ମହାଶୟ କହିଲେ, ତେବେ ଯାଇ ଆପଣ ସୁସ୍ଥ ରହିପାରିବେ, ଆପଣ କାନକୁ ମଧ୍ୟ ସୁସ୍ଥ ରଖିପାରିବେ। ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ ଆମ ଶ୍ରୋତାବନ୍ଧୁମାନଙ୍କୁ, ଯେଉଁ ଲକ୍ଷ ଲକ୍ଷ ଶ୍ରୋତାବନ୍ଧୁ ଶୁଣୁଛନ୍ତି, ସେମାନେ ତାଙ୍କର କାନର ସମସ୍ୟାର ସମାଧାନ ପାଇଁ ବୋଲି ଆପଣ ଯେଉଁ ପରାମର୍ଶ ଦେଲେ, ସେଥିପାଇଁ ଆପଣଙ୍କୁ ଆମ ଆକାଶବାଣୀ ତରଫରୁ, ହେଲୋ ଡକ୍ଟର କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ।
0: ଧନ୍ୟବାଦ,
1: ନମସ୍କାର।
2: ହେଲୋ ଡକ୍ଟର, ହେଲୋ ଡକ୍ଟର।

ଶ୍ରୋତା ବନ୍ଧୁ, ବର୍ଷା ଦିନ ତ ଆସିଗଲା, ତେବେ ତା ସହ ଅନେକ ରୋଗକୁ ମଧ୍ୟ ଆମେ ନିମନ୍ତ୍ରଣ କରିବା। ତେବେ ଆମର କିଛି ଛୋଟ ଛୋଟ ସତର୍କ ଆମକୁ ସେ ରୋଗ ବୈରାଗରୁ ରଖିକରିବ, ଯେପରିକି ଖାଦ୍ୟ ଖାଇବା ଆଗରୁ ଆମକୁ ହାତକୁ ଭଲ ଭାବେ ପରିଷ୍କାର କରିବାକୁ ହେବ, ବାହାର ଖାଦ୍ୟକୁ ନ ଖାଇବା ଭଲ।

ଏସବୁ ଆଦି ଆମେ କରିବାକୁ ପଡ଼ିବ। ତେବେ ବର୍ଷାରେ ନ ଭିଜିବା ପାଇଁ ପ୍ରୟାସ ମଧ୍ୟ କରିବାକୁ ହେବ। ଏସବୁ ଯଦି ଆମେ ବ୍ୟବହାର କରୁ ତାହେଲେ ବର୍ଷା ଋତୁର ବିଭିନ୍ନ ରୋଗରୁ ଆମେ ନିଜକୁ ରକ୍ଷା କରିପାରିବା।

ତେବେ ସୁସ୍ଥ ରୁହନ୍ତୁ ଏବଂ ପରିବେଶକୁ ସୁସ୍ଥ ରଖନ୍ତୁ। ଏହା ହିଁ ହେଉଛି ଆମର ଆଜିର ଆହ୍ୱାନ। ଏଥିର ଶ୍ରୋତାବନ୍ଧ ଶେଷ ହେଲା ଆମର ଜ୍ଞାଞ୍ଜଳି କାର୍ଯ୍ୟକ୍ରମ ଆକାଶବାଣୀ ପ୍ରଭାପୁର। ଆସନ୍ତୁ ଶୁଣିବା ଆମର NCERT ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

सुभाषदास गायकलाई सुगम सङ्गीत सहसहला आमर सुगम सङ୍ଗୀତ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 12 ହେବାକୁ ଯାଉଛୁ। କିଛି କ୍ଷଣ ପରେ ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ ଏହାକୁ ରିଲ୍ କରି ପ୍ରଚାର କରିବୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ।

ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ନ୍ୟାୟ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ସୋନିପତ ମଧ୍ୟରେ ଚଳାଚଳ କରିବାକୁ ଥିବା ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଭାରତ ଡିଜାଇନ୍ ସହ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ବିକାଶ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ 12,470 କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। ଶ୍ରୀ ମୋଦି ଦିଲ୍ଲୀ ଅମୃତସର କଟ୍ରା 117 କିଲୋମିଟର ଦୀର୍ଘ ଏକ୍ସପ୍ରେସ୍ ୱେକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଏକ୍ସପ୍ରେସ୍ ୱେ ଦିଲ୍ଲୀ ଓ କଟ୍ରା ମଧ୍ୟରେ ଯାତ୍ରା ସମୟ 14 ଘଣ୍ଟାରୁ 6 ଘଣ୍ଟାକୁ ହ୍ରାସ କରିବ। ଦିଲ୍ଲୀରୁ ଅମୃତସର ଯାତ୍ରା ମଧ୍ୟ 8 ଘଣ୍ଟାରୁ 4 ଘଣ୍ଟାକୁ ହ୍ରାସ ପାଇବ ବୋଲି କୁହାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତୀୟ ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି।

ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ମଞ୍ଜୁରୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତ କରିବେ। ଏହି ତିନୋଟି ଦେଶକୁ ଭାରତ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ। ଆସନ୍ତା 20 ତାରିଖରେ ରାଷ୍ଟ୍ରପତି ମୋଲଡୋଭାରେ ପହଞ୍ଚିବା ପରେ ସେଠାକାର ରାଷ୍ଟ୍ରପତି ମାୟା ସେଣ୍ଢୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଅବସରରେ ଶ୍ରୀମତୀ ମୁର୍ମୁ ସେଠାକାର ସଂସଦର ଅଧ୍ୟକ୍ଷ ଇଗୋର ଗ୍ରୋସୁଙ୍କ ସହ ସାକ୍ଷାତ କରିବେ ଏବଂ ଏକ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବେ। 21 ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମାସିନିଆ ଗସ୍ତ କରିବେ। ସେଠାରେ ରାଷ୍ଟ୍ରପତି ତାଙ୍କ ପ୍ରତିପକ୍ଷ ଗୋଡାନା ଏସ୍ ଦାକୋବା ଏବଂ ପ୍ରଧାନମନ୍ତ୍ରୀ କ୍ରିଷ୍ଟିଜନ୍ ମିକୋସ୍କିଙ୍କୁ ସାକ୍ଷାତ ଆଲୋଚନା କରିବେ। ଶ୍ରୀମତୀ ମୁର୍ମୁ ଉତ୍ତର ମାସିଡୋନିଆ ସଂସଦକୁ ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭାରତ ଉତ୍ତର ମାସିଡୋନିଆ ବ୍ୟବସାୟିକ ମଞ୍ଚକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉଦ୍ବୋଧନ ଦେବେ। 83 ଗସ୍ତର ଶେଷ ପର୍ଯ୍ୟାୟରେ ଦୁଇଦିନିଆ ରୋମାନିଆ ଗସ୍ତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରୋମାନିଆ ରାଷ୍ଟ୍ରପତି ନିକୋସୋର ଡେନ୍ଙ୍କ ସହ ଏବଂ ସେଠାକାର ଶୀର୍ଷ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେଠାରେ ରାଷ୍ଟ୍ରପତି ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଏହି ଗସ୍ତ ସମ୍ପୃକ୍ତ ଦେଶଗୁଡ଼ିକ ସହିତ କୂଟନୈତିକ ସହଭାଗିତା ବୃଦ୍ଧି ଓ ପୂର୍ବ ୟୁରୋପ ସହ ସହଯୋଗ ଆହୁରି ଦୃଢ଼ କରିବା ଲକ୍ଷ୍ୟ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି। ଶ୍ରୀ ଶାହା ସେଠାରେ ସୀମା ସୁରକ୍ଷା, ପ୍ରଶାସନିକ, ଆଇନ ଶୃଙ୍ଖଳା ଓ ବିକାଶ ସହ ଜଡ଼ିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ଶ୍ରୀ ଶାହା ସିଲିଗୁଡ଼ିସ୍ଥିତ ଜୁମାଗଡ଼ ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରି ଅଷ୍ଟାଦଶ ବାଟାଲିୟନ୍ ସୀମା ଆଉଟ୍ପୋଷ୍ଟରେ ସୀମା ସୁରକ୍ଷା ବଳ ଯବାନଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପ

ନମସ୍କାର, ଆକାଶ ନିକଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଶରଧା ବାଲିରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପ ଦଳନ, ଶ୍ରୀଗୁଣ୍ଡିଚା ଅଭିମୁଖେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଅପରାହ୍ନରେ ଓଡ଼ିଶାର 7 ଅମୃତ ଭାରତ ଷ୍ଟେସନ

0: ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଣ ରଥ ଶ୍ରୀଗୁଣ୍ଡିଚା ନିକଟ ଶରଧାବାଲିରେ ପହଞ୍ଚି ସାରିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲି ଅଭିମୁଖେ ଯାତ୍ରା କରୁଛି। ଆଜି ସକାଳ 9:30ରେ ପୁଣି ଥରେ ରଥଟଣା ଆରମ୍ଭ ହୋଇଥିଲା। ରଥଟଣା ସମେତ ରଥଯାତ୍ରା ସହ ଜଡ଼ିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ବଡ଼ଦାଣ୍ଡ ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି। ଆଜି ରଥ ଉପରେ ପୂର୍ଣ୍ଣାଙ୍ଗ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତାକାଲି ଶ୍ରୀଜୀଉମାନଙ୍କ ଆଳପ ବିଜେନୀତି ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ସୋନିପତ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସ୍ୱଦେଶୀ ଜ୍ଞାନକୌଶଳରେ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ବିକାଶ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତୀୟ ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ରେଳବାଇର ଆଧୁନିକୀକରଣ ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିଛି। ଏକବିଂଶ ଶତାବ୍ଦୀର ରେଳ ହାଇଡ୍ରୋଜେନ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଆଜ ଭାରତୀୟ ରେଲ୍ରେ ବି 21ଭି ସଦୀ କି ଟେକ୍ନୋଲୋଜି ମେଁ ଏକ ବଡ଼ା ଷ୍ଟେପ୍ ଲିଆ ହେ। ଆଜ ଜିନ୍ଦ ସେ ସୋନିପତ କେ ବିଚ୍ ହାଇଡ୍ରୋଜେନ୍ ଟ୍ରେନ୍ ଚାଲି ହେ। ଅବ ୟେ ସଫର 90 କିଲୋମିଟର କା ହେ। ହମ ଇସ୍ ପର ରିସର୍ଚ କରତେ ରହେଙ୍ଗେ, ଲାଗତ କମ କୈସେ ହୋ ଇସ୍କା ତରିକା ଢୁଣ୍ଡତେ ରହେଙ୍ଗେ, एफिशिएंसी कैसे बढ़े इस पर काम करते रहेंगे और बड़ी जांच पड़ताल करते करते एक के बाद एक कदम उठाते जाएंगे।
0: ଆଜି ଉଦ୍ଘାଟିତ ହୋଇଥିବା ଟ୍ରେନ୍ରେ 3200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି, ଯାହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସର୍ବାଧିକ ହାଇଡ୍ରୋଜେନ୍ ଶକ୍ତି ପରିଚାଳିତ ଟ୍ରେନ୍। ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶର ସାମର୍ଥ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ କେବଳ ନିରାପଦ ନୁହେଁ, ବରଂ ଅଧିକ ଗତିଯୁକ୍ତ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: कि हाइड्रोजन की पूरी टेक्नोलॉजी देश में विकसित करेंगे और आज ये दिन उस संकल्प की सिद्धि का दिन है। आज इस उपलब्धि के साथ भारत अब दुनिया के उन चुनिंदा देशों में शामिल हो गया जहां हाइड्रोजन ट्रेन की पूरी टेक्नोलॉजी उपलब्ध है।
0: ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ନିର୍ମାଣ ହୋଇଥିବା ଦେଶରେ 74 ରେଳ ଷ୍ଟେସନକୁ ଲୋକାର୍ପଣ କରିବେ। ଏଥିରେ ଓଡ଼ିଶାର 7 ରେଳ ଷ୍ଟେସନ ସାମିଲ ଥିବା ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳାଗଡ଼ ଏବଂ ପାରଳାଖେମୁଣ୍ଡି ରେଳ ଷ୍ଟେସନର ଉଦ୍ଘାଟନ ହେବ। ଏହି 7 ଷ୍ଟେସନ ପାଇଁ 109 କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ଷ୍ଟେସନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶ ପଥକୁ ପ୍ରଶସ୍ତ କରାଯାଉଛି। ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ୍ ଯାତ୍ରୀ ସୂଚନା ଫଳକ ଲଗାଯାଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ଏହି 7 ଷ୍ଟେସନର ପୁନଃ ବିକାଶ ଭାରତୀୟ ରେଳବାଇର ଓଡ଼ିଶାର ସାମଗ୍ରିକ, ସାମାଜିକ, ଅର୍ଥନୈତିକ ବିକାଶରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ସମସ୍ତ ରାଜନୈତିକ ଦଳର ନେତାମାନଙ୍କ ବୈଠକ ଡାକିଛନ୍ତି। ବୈଠକରେ ସରକାର ସଂସଦ

0: ଅତିରିକ୍ତ ନ୍ୟାୟର ଧାରା ମଧ୍ୟ କ୍ରମଶଃ ବିକଶିତ ହୋଇଛି। ନ୍ୟାୟ କେବଳ ଦୋଷୀକୁ ଦଣ୍ଡ ଦେବା ନୁହେଁ, ବରଂ ପୀଡ଼ିତଙ୍କ ଅଧିକାରର ସୁରକ୍ଷା, ସତ୍ୟର ସ୍ଥାପନ ଏବଂ ଆଇନର ଶାସନକୁ ସୁନିଶ୍ଚିତ କରିବା ଏହାର ମୂଳ ଉଦ୍ଦେଶ୍ୟ। 1998 ଇଟାଲୀର ରୋମ୍ ସହରରେ 120ରୁ ଉର୍ଦ୍ଧ ଦେଶର ପ୍ରତିନିଧିଙ୍କ ଉପସ୍ଥିତିରେ ରୋମ୍ ଷ୍ଟାଚ୍ୟୁ ଗ୍ରହଣ କରାଯାଇଥିଲା। ପରେ 2002 ନେଦରଲ୍ୟାଣ୍ଡର ହେଗ୍ ସହରରେ ଆନ୍ତର୍ଜାତିକ ଅପରାଧ ଅଦାଲତ ଆଇସିସି କାର୍ଯ୍ୟ ଆରମ୍ଭ କରିଥିଲା। ନ୍ୟାୟ କେବଳ ଏକ ଆଇନଗତ ବ୍ୟବସ୍ଥା ନୁହେଁ, ଏହା ସଭ୍ୟତାର ଆତ୍ମା। ଯେଉଁଠାରେ ନ୍ୟାୟ ପ୍ରତିଷ୍ଠା ହୁଏ, ସେଠାରେ ଶାନ୍ତି, ସମାନତା ଓ ମାନବିକତାର ବିକାଶ ହୋଇଥାଏ। ବର୍ତ୍ତମାନର ବୈଷୟିକ ପରିସ୍ଥିତିରେ ନ୍ୟାୟ ବ୍ୟବସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୌଣସି ବ୍ୟକ୍ତି କିମ୍ବା ଶକ୍ତି ଆଇନଠାରୁ ଊର୍ଦ୍ଧ୍ୱରେ ନୁହେଁ, ଏହି ବାର୍ତ୍ତାକୁ ଆନ୍ତର୍ଜାତିକ ନ୍ୟାୟ ଦିବସ ସୁଦୃଢ଼ କରିଥାଏ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
1: ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ 382,835 ଜଣ ନାମ ଲେଖାଇଛନ୍ତି। ଆସନ୍ତା 23 ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆଜି ଓସେପାଠାରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଡିଏସ୍ପି ନରେନ୍ଦ୍ର ବେହେରାଙ୍କ ସମେତ 5 ଟିମ୍ ଏଥିରେ ସାମିଲ ଅଛନ୍ତି। ପୂର୍ବରୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ତଦନ୍ତ କରାଯାଇଥିଲା। ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଏସ୍ସିଇଆର୍ଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଛି। ପୂର୍ବରୁ ଏହି ଘଟଣାରେ 3 ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ 6 ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ଭଦ୍ରକ ମହିଳା ମହାବିଦ୍ୟାଳୟରେ 7 ଧରି ଚାଲିଥିବା ଆତ୍ମରକ୍ଷା ପ୍ରଶିକ୍ଷଣ କୌଶଳ ଶିବିର ଆଜି ଉଦ୍ଯାପିତ ହୋଇଯାଇଛି। ଶିକ୍ଷାବିତ୍ ଡକ୍ଟର ଅଭୟ କୁମାର ଦାସ ଶିବିରରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ନେବା ପାଇଁ ପରାମର୍ଶ ଦେଇଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 26 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅତି ପ୍ରବଳ ବର୍ଷା ନେଇ 9 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ମଧ୍ୟରେ କେନ୍ଦୁଝର ଜିଲ୍ଲାର ହାଟଡିହେ ସର୍ବାଧିକ 210 ବର୍ଷା ରେକର୍ଡ କରାଯାଇଛି। ଚଳିତ ମାସ ପହିଲାରୁ ଆଜି ସୁଦ୍ଧା ରାଜ୍ୟ 17% ଅଧିକ ବର୍ଷା ହୋଇଥିବା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12 ସୁଦ୍ଧା 609.79 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 28,644 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 28,644 ଘନଫୁଟ ଜଳ ନିଷ୍କାସିତ ହେଉଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଶରଧା ବାଲିରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପ ଦଳ, ଶ୍ରୀଗୁଣ୍ଡିଚା ଅଭିମୁଖେ ମହାପ୍ରଭୁଙ୍କ ନନ୍ଦୀଘୋଷ ରଥ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଅପରାହ୍ନରେ ଓଡ଼ିଶାର 7 ଅମୃତ ଭାରତ ଷ୍ଟେସନ୍ କରିବେ ଉଦ୍ଘାଟନ। ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ, ମାନବାଧିକାର ପ୍ରସାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଚଳିତ ମାସ ପହିଲାରୁ ଆଜି ସୁଦ୍ଧା 17% ଅଧିକ ବର୍ଷା ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।

ଛନ୍ତି ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ମାଧ୍ୟମରେ ସମୟ ଷ୍ଟୁଡିଓ ଖଣ୍ଡରେ ସନ୍ଧ୍ୟା 6:10 ଆସନ୍ତୁ ଜାଣିବା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। 6:15 ଶୁଣିବେ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 93ତମ ଭାଗ। ପରେ ପରେ ଦେଶଭକ୍ତି ଗୀତଟିଏ ପ୍ରଚାର କରିବୁ। 6:30 ଶୁଣିବେ ଗୀତଟି ଆଧୁନିକ ଗୀତ। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 7:00। ଜିଲ୍ଲା ହାଲଚାଲ ରିଲେ କରିବୁ 7:25 ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ସଂସାର କାର୍ଯ୍ୟକ୍ରମ ଏହାକୁ ଶୁଣିବେ ରାତି 7:30। ଆଜିର ଉପସ୍ଥାପନାରେ ଅଛନ୍ତି ନଳିନୀକାନ୍ତ କୌଡ଼। ଆଜିର ବିଷୟବସ୍ତୁ ରହିଛି ମଧୁର ଜଳରେ ମାଛ ଚାଷ କରିବା କିପରି। କେତୋଟି ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 8:00। 8:15 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ ଆଧୁନିକ ଗୀତ ପୁଣି ଥରେ ଶୁଣିବେ ରାତି 8:30। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରିବୁ ବିବିଧ ଭାରତୀ କେନ୍ଦ୍ରରୁ ରାତି 9:00। ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରିବୁ ରାତି 10:00 ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ଏକ ସ୍ୱତନ୍ତ୍ର ପ୍ରସାରଣ। ସେଥିରେ ଶୁଣିବେ ନାଟକ ପୁରୁଷୋତ୍ତମ ଦେବ, ମୂଳ ରଚନା ଗୋଦାବରୀ ମିଶ୍ର, ବେତାର ରୂପାନ୍ତର ଏବଂ ପରିଚାଳନା ମନୋରଞ୍ଜନ ଦାସ। ଏହାକୁ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 10:00। ଶ୍ରୋତାବନ୍ଧୁ, ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

ଶୁଣିଲେ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 93ତମ ଭାଗ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡିଓ ଘରେ ସନ୍ଧ୍ୟା 6:25 ଆସନ୍ତୁ ଶୁଣିବା ଦେଶଭକ୍ତି ଗୀତଟିଏ। ପୁରାତନ ରଚନାରୁ ଗାଇଛନ୍ତି ସିଦ୍ଧାର୍ଥ ମିଶ୍ର ଏବଂ ସାଥୀ।

ସିଦ୍ଧାର୍ଥ ମିଶ୍ର ଏବଂ ସାଥୀଙ୍କ କଣ୍ଠରେ ଶୁଣିଲେ ଦେଶଭକ୍ତି ଗୀତଟିଏ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡିଓ ଘରେ ସନ୍ଧ୍ୟା 6:30। ବର୍ତ୍ତମାନ ଶୁଣନ୍ତୁ ଆଧୁନିକ ଗୀତଟିଏ। ନିଜସ୍ୱ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ଅକ୍ଷୟ ମହାନ୍ତ।

0: ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍ଗ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଥିଲା। ଆଜି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ପୂର୍ଣ୍ଣାଙ୍ଗ ଦର୍ଶନ ଦେଉଛନ୍ତି। ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେନୀତି ଅନୁଷ୍ଠିତ ହେବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
1: ଶ୍ରୀପୀଠମାନଙ୍କର ଦର୍ଶନ କରିବେ ସବୁ ଶ୍ରଦ୍ଧେୟ ଭକ୍ତ ଏବଂ ଆସନ୍ତାକାଲି ଯେହେତୁ ସନ୍ଧ୍ୟାରେ ଆଡ଼ପ ମଣ୍ଡପ ପହଣ୍ଡି ବିଜେ ହେବ, ତା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହେଲାଣି। ଗତ ବର୍ଷ ଆଡ଼ପ ମଣ୍ଡପ ପହଣ୍ଡି ବିଜେ ଥିଲା, ସେଦିନ ସକାଳୁ ଅଘଟଣ ହେଲା, ତାକୁ ଆଖିଆଗରେ ରଖି ସୁରକ୍ଷା ବାହିନୀ ମୁତୟନ କୁହନ୍ତୁ, ମାଜିଷ୍ଟ୍ରେଟ୍ ବା ଅଧିକାରୀମାନଙ୍କର ସୁରକ୍ଷା ଦାୟିତ୍ୱ କୁହନ୍ତୁ, ତା ପାଇଁ ଆମେ ପ୍ରତ୍ୟକ୍ଷ ଭାବରେ ଜିଲ୍ଲାପାଳ ଆମେ ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ତାକୁ ତଦାରଖ କରୁଛନ୍ତି।
0: ପ୍ରଧାନମନ୍ତ୍ରୀ ଆଜି ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକଶିତ 75 ରେଳ ଷ୍ଟେସନର ଲୋକାର୍ପଣ କରିଛନ୍ତି। ଏଥିରେ ଓଡ଼ିଶାର 7 ରେଳ ଷ୍ଟେସନ ରହିଛି। ପଞ୍ଜାବର ଜଳନ୍ଧରଠାରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ବର୍ତ୍ତମାନ ଦେଶବ୍ୟାପୀ 1300ରୁ ଉର୍ଦ୍ଧ୍ୱ ରେଳ ଷ୍ଟେସନଗୁଡ଼ିକର ଅମୃତ ଭାରତ ଯୋଜନାରେ ଆଧୁନିକୀକରଣ କରାଯାଉଛି। ସେଥିମଧ୍ୟରୁ ଆଜି 75 ଷ୍ଟେସନର ଶୁଭାରମ୍ଭ ହୋଇଛି। ଶ୍ରୀ ମୋଦି କହିଛନ୍ତି, ଏହି ରେଳ ଷ୍ଟେସନଗୁଡ଼ିକ ଯାତାୟତକୁ ସୁଗମ କରିବା ସହ ବ୍ୟବସାୟର ମାଧ୍ୟମ ମଧ୍ୟ ପାଲଟିଛି। ଏଥିରେ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ଆଦିଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରି ବଟା ପାଇଁ ସ୍ଥାନ ଦିଆଯାଇଛି।
2: ଆଜ ପୁରେ ଦେଶ ମେ ରେଲୱେ ଷ୍ଟେସନ କାୟାକଳ୍ପ କିଆ ଜା ରହା ହେ। ଅମୃତ ଭାରତ ଷ୍ଟେସନ ସ୍କିମ୍ କେ ତହତ 1300 ସେ ଜ୍ୟାଦା ରେଲୱେ ଷ୍ଟେସନ କୋ ଆଧୁନିକ ବନାୟା ଜା ରହା ହେ। और इनमें से कई स्टेशन पर काम पूरा हो चुका। आज ऐसे ही 75 स्टेशन का लोकार्पण किया गया है। वाकई हमारा देश विकसित राष्ट्र बनने की ओर बढ़ रहा है।
0: ଆଜି ରାଜ୍ୟର ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଦେର, ବାରିପଦା, ବିମଳଗଡ଼ ଏବଂ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଉଦ୍ଘାଟିତ ହୋଇଛି। ଏଥିପାଇଁ 109 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ଷ୍ଟେସନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶପତ୍ରକୁ ପ୍ରଶସ୍ତ କରାଯାଇଛି। ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ୍ ଯାତ୍ରୀ ସୂଚନା ଫଳକ ଲଗାଯାଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ

ଏସ୍ଏସ୍ଜି ସଦସ୍ୟଙ୍କୁ କୃଷି କ୍ଷେତ୍ରରେ ଅଧିକ ସକ୍ଷମ କରିବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆସନ୍ତାକାଲି ତା'ର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିବ। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମାବର୍ତ୍ତନ ଉତ୍ସବରେ ମୋଟ 684 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ 32 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ 61 ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ। ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍ତି ଉନ୍ନତ ରୋଗୀ ସେବା ପ୍ରତି ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି ସମ୍ପ୍ରତି ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ଅଧୀନରେ ଏକ ଉତ୍ସର୍ଗୀକୃତ ନବଜାତ ଶଲ୍ୟ ଚିକିତ୍ସା ୟୁନିଟ୍ ଆଇସିୟୁ ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେବେ ବୋଲି ଜଣାପଡ଼ିଛି। ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନ ପାଇଁ ଜାତୀୟ ଶିକ୍ଷାନୀତି ଅନୁଯାୟୀ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ଏବଂ ଏହି ପରିବର୍ତ୍ତନ ହିଁ ଆଗାମୀ ଭବିଷ୍ୟତରେ ନିର୍ଣ୍ଣାୟକ ମୋଡ଼ ନେଇପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ନବରଙ୍ଗପୁରଠାରେ ଆଜି ଏକ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମନ୍ତ୍ରୀ କହିଛନ୍ତି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜ୍ୟରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାକୁ ଅଧିକ ପ୍ରଭାବଶାଳୀ କରୁଛି। ଏହି ଅବସରରେ ଅନୁଷ୍ଠାନର ମୁଖପାତ୍ର ସାମୁଆର ଉନ୍ମୋଚନ କରାଯାଇଥିଲା। ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଗିକା ବିକାଶ ବିଭାଗ ନିର୍ଦ୍ଦେଶକ ସୁବୋଧ କୁମାର ପଣ୍ଡା ଦୁଇଦିନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ଖଡ଼ିଆଳ ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଦାବରି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନରେ କାର୍ଯ୍ୟରତ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ବୌଦ୍ଧ ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ନାୟକପଡ଼ା ଗୁମ୍ଫାରେ ଆଜି ତୃତୀୟା ତିଥିରେ ଶ୍ରୀଜଗନ୍ନାଥଙ୍କର ବାସୀ ରଥଯାତ୍ରା ଅନୁଷ୍ଠିତ ହେଉଛି। ସହରର ବୁଟୁପାଲି, ନାରାୟଣନଗର, ସାହାଜପାଲ, ବାଉଁଶିଗୁଡ଼ା ଆଦି ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ତିନି ଠାକୁରଙ୍କର ରଥଯାତ୍ରା ଚାଲିଛି। ସକାଳୁ ପରମ୍ପରା ଅନୁଯାୟୀ ନୀତିକାନ୍ତି ସରିବା ପରେ ମଧ୍ୟାହ୍ନ 2ଟାରେ ପହଣ୍ଡି ଆରମ୍ଭ ହୋଇଥିଲା। ସନ୍ଧ୍ୟା 6ଟାରେ ରଥଟଣା ଆରମ୍ଭ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଙ୍କର ବ୍ରହ୍ମ ତାଳଧ୍ୱଜ ରଥ ଡାହାଣ ପାର୍ଶ୍ୱକୁ ମୋଡ଼ରେ ଅଟକି ରହିଛି। ସନ୍ଧ୍ୟା ସୁଦ୍ଧା ରଥ ଟାଣିବା ସମ୍ଭବପର ନ ହେବାରୁ ରଥଟଣାକୁ ଆଜି ପାଇଁ ସ୍ଥଗିତ ରଖାଯାଇଛି। ନାବାର୍ଡର 45ତମ ସ୍ଥାପନା ଦିବସ ଆଜି ନବରଙ୍ଗପୁର

ରେ ଭୂତଳ ଜଳସ୍ତର ବୃଦ୍ଧିର ଲକ୍ଷ୍ୟ ରଖାଯାଇଛି। ମରୁଡ଼ି ପ୍ରବଣ ଏବଂ ଗ୍ରୀଷ୍ମ ଋତୁରେ ଜଳାଭାବ ଦେଖାଯାଉଥିବା ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ତଥା ଚାଷ କାର୍ଯ୍ୟ ପାଇଁ ନିରନ୍ତର ଜଳ ଉତ୍ସକୁ ପ୍ରସ୍ତୁତ କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ। ଏପରିକି ଅତ୍ୟଧିକ ବର୍ଷା ଯୋଗୁଁ ସହରାଞ୍ଚଳରେ ଜମି ରହୁଥିବା ଜଳ ଯୋଗୁଁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ତେବେ ବର୍ଷା ଜଳ ଅମଳ ପ୍ରକ୍ରିୟା ମାଧ୍ୟମରେ ଏଭଳି ପରିସ୍ଥିତିକୁ ବହୁ ପରିମାଣରେ ହ୍ରାସ କରାଯାଇପାରୁଛି। କେବଳ ସରକାରୀ ସ୍ତରରେ ନୁହେଁ, ଜନଭାଗିଦାରୀ ମାଧ୍ୟମରେ ଏହାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ପୃଥିବୀ ଏକ ଅଦୃଶ୍ୟ ତଥା ଗୁରୁତର ସଙ୍କଟ ଦେଇ ଗତି କରୁଥିବା ଜଣାପଡୁଛି। ଏକ ଗବେଷଣାତ୍ମକ ରିପୋର୍ଟ ଅନୁଯାୟୀ ମାତ୍ରାଧିକ ଭୂତଳ ଜଳ ଉତ୍ତୋଳନ ପୃଥିବୀ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଜଳ ସଙ୍କଟ ସୃଷ୍ଟି ହେବା ସହ ପୃଥିବୀର ଭାରସାମ୍ୟ ବିଗିଡ଼ିବାରେ ଲାଗିଛି। ଅତିରିକ୍ତ ଭୂତଳ ଜଳ ବ୍ୟବହାର ଯୋଗୁଁ ଏହାର ସ୍ତର ହ୍ରାସ ପାଇବା ସହ ପୃଥିବୀର ମେରୁ ଅକ୍ଷ ବା ଘୂର୍ଣ୍ଣନ ଅକ୍ଷରେ ପରିବର୍ତ୍ତନ ଘଟୁଛି। ସିଧାସଳଖ ଭାବେ ଏହା ଯୋଗୁଁ ସମୁଦ୍ର ସ୍ତର ବୃଦ୍ଧି ପାଇବା ସହ ଜଳବାୟୁ ପରିବର୍ତ୍ତନ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି ହେଉଛି। ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ ଗତ କିଛି ଦଶନ୍ଧି ମଧ୍ୟରେ କୃଷି ଶିଳ୍ପ ଏବଂ ଘରୋଇ ବ୍ୟବହାର ପାଇଁ ବିପୁଳ ପରିମାଣର ଭୂତଳ ଜଳ ବ୍ୟବହାର କରାଯାଉଛି। ଏହି ବ୍ୟବହୃତ ବା ଅବ୍ୟବହୃତ ଜଳ ନଦୀ ନାଳ ଦେଇ ସମୁଦ୍ରରେ ମିଶିବା ଯୋଗୁଁ ପୃଥିବୀର ଓଜନ ବଣ୍ଟନ ପ୍ରକ୍ରିୟାରେ ଅସନ୍ତୁଳନତା ସୃଷ୍ଟି ହେଉଛି, ଫଳରେ ନିଜ ଅକ୍ଷପଥରେ ପୃଥିବୀର ଘୂର୍ଣ୍ଣନ ଶୈଳୀ ପ୍ରଭାବିତ ହେଉଛି। ଅନ୍ୟ ପ୍ରକାରେ କହିଲେ, ମାନବ ସମାଜ ପାଇଁ ଏହା ଏକ ବଡ଼ ଚେତାବନୀ, ଏବେଠୁ ସଚେତନ ହେବାକୁ ପଡ଼ିବ। ଭୂତଳ ଜଳସ୍ତରରେ ସୁଧାର ଆଣିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଏହାର ସମାଧାନ ଦିଗରେ ଆମକୁ କେତୋଟି ପଦକ୍ଷେପ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସେଗୁଡ଼ିକ ହେଲା ବର୍ଷା ଜଳ ଅମଳ, ଆର୍ଦ୍ରଭୂମି ଓ ପୋଖରୀର ସଂରକ୍ଷଣ, କୃଷି କ୍ଷେତ୍ରରେ ସଂସ୍କାର, ବ୍ୟାପକ ବନୀକରଣ ଏବଂ ସଚେତନତା ବୃଦ୍ଧି। ଆମେ ସମସ୍ତେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ନେଇ ପଦକ୍ଷେପ ଗ୍ରହଣ କରିବା ଉଚିତ। ବର୍ଷା ପାଣିକୁ ସିଧାସଳଖ ନାଳରେ ବୋହିଯିବାକୁ ନ ଦେଇ ମାଟି ଭିତରକୁ ରିଚାର୍ଜ ୱେଲ୍ ମାଧ୍ୟମରେ ଛଡ଼ା କଲେ ଭୂତଳ ଜଳସ୍ତର ବୃଦ୍ଧି ପାଇବ। ସେହିଭଳି ପ୍ରାକୃତିକ ଜଳାଶୟ, ନଦୀ, ପୋଖରୀ ଏବଂ ଆର୍ଦ୍ରଭୂମିଗୁଡ଼ିକ ଜଳକୁ ଧରି ରଖି ଭୂତଳ ଜଳସ୍ତର ବୃଦ୍ଧିରେ ସହାୟକ ହୋଇଥାନ୍ତି। ତେଣୁ ପୋତି ହୋଇ ପଡ଼ୁଥିବା ଏଭଳି ପ୍ରାକୃତିକ ଜଳ ସଂରକ୍ଷଣର ମାଧ୍ୟମକୁ ପୁନରୁଦ୍ଧାର କରିବା ଜରୁରୀ। କୃଷି କ୍ଷେତ୍ରରେ ବୁନ୍ଦା ଜଳ ସେଚନ ପ୍ରକ୍ରିୟା ଏକ ଉଲ୍ଲେଖନୀୟ ମାଧ୍ୟମ। ଏହାଦ୍ୱାରା ଅତି କମ୍ ଜଳରେ ଚାଷ କାର୍ଯ୍ୟ ସମ୍ଭବ ହୋଇପାରିବ। ବର୍ଷା ଜଳକୁ ସଂରକ୍ଷଣ କରି ରଖିବାରେ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜଙ୍ଗଲ ସୃଷ୍ଟି ଓ ଚାରାରୋପଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ପଡ଼ିବ। କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅମୃତ ଯୋଜନା ଅଧୀନରେ 1,21,000 ଏକର ଜଳ ଉତ୍ସ ଏବଂ 12

ଗୀତଟି ଶୁଣୁଛନ୍ତି ଆସିକି ଟୁ କଥା ଚିତ୍ରରୁ ଗାଇଛନ୍ତି ଶ୍ରିୟା ଘୋଷାଲ, ଅଙ୍କିତ ତିୱାରୀଙ୍କ ସଙ୍ଗୀତ ନିର୍ଦ୍ଦେଶନା ସନ୍ଦୀପ ନାଥଙ୍କ ରଚନାରୁ।

ପହଞ୍ଚୁଛି। ପିଜିଆଇ ଚଣ୍ଡିଗଡ଼ରେ ଉନ୍ନତ ସ୍ନାୟୁ ବିଜ୍ଞାନ କେନ୍ଦ୍ର, ଉନ୍ନତ ମାତୃ ଓ ଶିଶୁ ଯତ୍ନ କେନ୍ଦ୍ର ଏବଂ କ୍ରିଟିକାଲ କେୟାର ବ୍ଲକର ସମ୍ପ୍ରସାରଣ ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଚିକିତ୍ସା ସୁବିଧାରେ ଉନ୍ନତି ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରାଧିକ ନ୍ୟାୟ ବ୍ୟବସ୍ଥାର ସଂସ୍କାର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ଉପନିବେଶବାଦ ସମୟର ଦଣ୍ଡବିଧି ଆଇନ ବଦଳରେ ଭାରତୀୟ ନ୍ୟାୟ ସଂହିତା ଲାଗୁ କରିଛି, ଯାହାର କାର୍ଯ୍ୟାନ୍ୱୟନ ଚଣ୍ଡିଗଡ଼ରୁ ହିଁ ଆରମ୍ଭ ହୋଇଛି। ସହରର ଆଧୁନିକୀକରଣ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଚଣ୍ଡିଗଡ଼କୁ ଏକ ହାଇଟେକ୍ ସହରରେ ପରିଣତ କରିଛି, ଯେଉଁଥିରେ 2,500 କୋଟି ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଚଣ୍ଡିଗଡ଼କୁ ଯୋଜନାବଦ୍ଧ ସହରୀ ବିକାଶର ଏକ ମାନଦଣ୍ଡ ଭାବେ ବର୍ଣ୍ଣନା କରିବା ସହ ଏହି ସହର ସବୁବେଳେ ସରକାରଙ୍କ ପାଇଁ ପ୍ରାଥମିକତା ହୋଇ ରହିଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଞ୍ଜାବର ଜଳନ୍ଧରଠାରେ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ କରିବା, ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବା ଏବଂ ଅଞ୍ଚଳର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିଛନ୍ତି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର 7 ରେଳ ଷ୍ଟେସନ ସମେତ ମୋଟ 75 ପୁନଃ ବିକଶିତ ରେଳ ଷ୍ଟେସନର ଉଦ୍ଘାଟନ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସହଜ

0: शुरू की गई है। आज अमृतसर से काशी के बीच रेल सेवा भी शुरू हुई है। इसे गुरु रविदास जी के भक्तों के लिए पंजाब से काशी जाना और अधिक आसान हो जाएगा।
1: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 1920 ତାରିଖ ପର୍ଯ୍ୟନ୍ତ ମାଲଡୋଭା, ଉତ୍ତର ମାସେଡୋନିଆ ଏବଂ ରୋମାନିଆକୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ମାଲଡୋଭା ଗଣତନ୍ତ୍ର, ଉତ୍ତର ମାସେଡୋନିଆ ଏବଂ ରୋମାନିଆର ରାଷ୍ଟ୍ରପତିମାନଙ୍କ ନିମନ୍ତ୍ରଣକ୍ରମେ ଶ୍ରୀମତୀ ମୁର୍ମୁ ଏହି ସରକାରୀ ଗସ୍ତରେ ଯିବେ। ସେ କହିଛନ୍ତି, ଏହି ଗସ୍ତର ଯଥେଷ୍ଟ ଐତିହାସିକ ଗୁରୁତ୍ୱ ରହିଛି। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଦ୍ୱାରା ମାଲଡୋଭା ଏବଂ ଉତ୍ତର ମାସେଡୋନିଆକୁ ଏହା ହେଉଛି ପ୍ରଥମ ଦ୍ୱିପାକ୍ଷିକ।

ନିଶ୍ଚିତ କରିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ। ଆଜି ଆନ୍ଧ୍ରପ୍ରଦେଶର ପଲନାଡୁ ଜିଲ୍ଲା ଅନ୍ତର୍ଗତ ନର୍ସାଓ ପେଟାରେ ଆୟୋଜିତ କ୍ରେଡିଟ୍ ଆଉଟରିଚ୍ କାର୍ଯ୍ୟକ୍ରମରେ ଶ୍ରୀମତୀ ସୀତାରମଣ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ 1,03,246 ଜଣ ହିତାଧିକାରୀଙ୍କୁ 3,216 କୋଟି ଟଙ୍କାର ଋଣ ସହାୟତା ବଣ୍ଟନ କରିଛନ୍ତି। କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ରହିବା ସହ ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫ୍ଓ କ୍ଷତିପୂରଣ ଏବଂ ଜରିମାନା ଆଦାୟ ସମ୍ପର୍କିତ ବିବାଦଗୁଡ଼ିକର ସହମତି ଭିତ୍ତିକ ସମାଧାନ ପାଇଁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ କରିଛି। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ କହିଛି ଏହି ଯୋଜନା ଏକକାଳୀନ ବିବାଦ ସମାଧାନର ଏକ ମାଧ୍ୟମ ଏବଂ ଏହା ନିଯୁକ୍ତିଦାତାମାନଙ୍କୁ ଏକ ସ୍ୱଚ୍ଛ ସମ୍ପୂର୍ଣ୍ଣ ଡିଜିଟାଲ୍ ଏବଂ ସମୟସୀମା ମଧ୍ୟରେ ଯୋଗ୍ୟ ମାମଲାଗୁଡ଼ିକ ସମାଧାନ କରିବାର ସୁଯୋଗ ପ୍ରଦାନ କରେ। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏହା 6 ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ପଶ୍ଚିମବଙ୍ଗର କର୍ଣ୍ଣ ସୁବର୍ଣ୍ଣ ରେଳ ଷ୍ଟେସନ୍ ନିକଟରେ ଆଜି ଘଟିଥିବା ସ୍କୁଲ୍ ଭ୍ୟାନ୍ ଦୁର୍ଘଟଣା ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସ୍କୁଲ୍ ଭ୍ୟାନ୍ ଏବଂ ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ପାଇଁ ସେ 10,00,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ପୂର୍ବ ରେଳବାଇର ମହାପ୍ରବନ୍ଧକ ପ୍ରଧାନ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ପରେ ଗେଟ୍ମ୍ୟାନ୍ ଅନୁପ କର୍ମକାରଙ୍କୁ ଗିରଫ କରାଯିବା ସହ ଜଣେ ରେଳ ଧାରଣା ନିରୀକ୍ଷକ କୌଶିକ ମଲ୍ଲଙ୍କୁ ନିଲମ୍ବିତ କରାଯାଇଛି। ନିମତିତା କାଟୁଆ ଯାତ୍ରୀବାହୀ ଟ୍ରେନ୍ ଆଜି ଏକ ସ୍କୁଲ୍ ଭ୍ୟାନ୍ ଏବଂ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ଫଳରେ 2 ଜଣ ସ୍କୁଲ୍ ପିଲାଙ୍କ ସମେତ 3 ଜଣଙ୍କର ମୃତ୍ୟୁ ହୋଇଛି। 5 ଜଣ ଆହତ ବ୍ୟକ୍ତି ବର୍ତ୍ତମାନ ବେହରମ୍ପୁର ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କ୍ରୀଡ଼ା କ୍ଷେତ୍ରରେ ସ୍ୱଚ୍ଛତା ପାଇଁ ଦେଶର ଆଇନ ଓ ପ୍ରତିଷ୍ଠାନଗତ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସରକାର ଜାତୀୟ ଆଣ୍ଟି ଡୋପିଂ ଆଇନ 2022 ଏବଂ ଜାତୀୟ ଆଣ୍ଟି ଡୋପିଂ ସଂଶୋଧନ ଆଇନ 2025ର କାର୍ଯ୍ୟକାରିତା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ଆଇନ କ୍ରୀଡ଼ାରେ ଡୋପିଂକୁ ରୋକିବା, ଆଥଲେଟ୍ମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଏବଂ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ଆଣ୍ଟି ଡୋପିଂ ମାନଦଣ୍ଡ ଅନୁଯାୟୀ କ୍ରୀଡ଼ା ପ୍ରତିଯୋଗିତାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏକ ବ୍ୟାପକ ସାମ୍ବିଧାନିକ ଭିତ୍ତିଭୂମି ପ୍ରଦାନ କରେ। ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି ଆଜି ସିରିଆ, କୁଏତ୍ ଏବଂ ଓମାନରେ ଥିବା ଆମେରିକାର ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରିଥିବାର ଦାବି କରିଛି। ଇରାନ୍ର ସରକାରୀ ସମ୍ବାଦ ସଂସ୍ଥା ଅନୁଯାୟୀ ଆଇଆର୍ଜିସି ଏକ ବିବୃତ୍ତିରେ କହିଛି ଅପରେସନ୍ ନସ୍ର 2ର 11, 12 ଏବଂ 13 ପର୍ଯ୍ୟାୟରେ ଏହି ଆକ୍ରମଣ କରାଯାଇଛି। ସିରିଆର ଅଲ୍ ତାନଫ୍ ଅଞ୍ଚଳରେ ଥିବା ଆମେରିକାର ଏକ ସ୍ପେଶାଲ୍ ଅପରେସନ୍ କମାଣ୍ଡ ସେଣ୍ଟର ଉପରେ ଇରାନ୍ ସେନା ଆକସ୍ମିକ ଭାବେ ଏହି ଆକ୍ରମଣ କରିଥିବାର ଦାବି କରାଯାଇଛି। ଏକ ପୃଥକ୍ ବିବୃତ୍ତିରେ ଆଇଆର୍ଜିସିର ଜନସମ୍ପର୍କ ବିଭାଗ କହିଛି ପ୍ରଥମ ପର୍ଯ୍ୟାୟ ଆକ୍ରମଣରେ କୁଏତ୍ ଆମେରିକୀୟ ସେନା ଥିବା ଏକ ଘାଟିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଆମେରିକାର କ୍ଷେପଣାସ୍ତ୍ର ପ୍ରତିରୋଧୀ ସର୍ବେକ୍ଷଣ ରାଡାର, ଏକାଧିକ ଅସ୍ତ୍ରଶସ୍ତ୍ର ଗୋଦାମ, 2ଟି ହାଇମାର୍ସ ଲଞ୍ଚର ଏବଂ ଅନେକ କ୍ଷେପଣାସ୍ତ୍ରକୁ ଧ୍ୱଂସ କରାଯାଇଛି। ପରବର୍ତ୍ତୀ ସମୟରେ ଓମାନର ସଲମା ମାଳଭୂମିରେ ଥିବା ଏକ ନୌସେନା ସର୍ଭେଲାନ୍ସ ରାଡାର ଏବଂ ଘନାମ ଅଞ୍ଚଳରେ ଥିବା ଆମେରିକାର ଏକ ଏୟାର ସର୍ଭେଲାନ୍ସ ରାଡାରକୁ ଇରାନ୍ ସେନା ଆକ୍ରମଣ କରି ନଷ୍ଟ କରିଦେଇଥିବାର ଦାବି କରିଛି। ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଜାପାନ ଓପନ 2026 ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଜାପାନର ପୂର୍ବତନ ବିଶ୍ୱ ଚାମ୍ପିୟନ ନୋଜୋମି ଓକୁହାରା କ୍ୱାର୍ଟର ଫାଇନାଲ ମ୍ୟାଚ୍ ଓହରି ଯିବା ପରେ ସିନ୍ଧୁ ୱାକଓଭର ପାଇବା ସହ ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶ୍ୱର 10 ନମ୍ବର ଖେଳାଳି ସିନ୍ଧୁ ଆସନ୍ତାକାଲି ଟୋକିଓ ମେଟ୍ରୋପଲିଟାନ୍ ଜିମ୍ନାସିୟମ୍ଠାରେ ବିଶ୍ୱର 4 ନମ୍ବର ମାନ୍ୟତାପ୍ରାପ୍ତ ଚୀନ୍ର ଚେନ୍ ୟୁ ଫେଇଙ୍କୁ ସେମିଫାଇନାଲରେ ଭେଟିବେ। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ 2026 ପାଇଁ ଭାରତ ଆଜି ତା 20 ଜଣିଆ ଦଳ ଘୋଷଣା କରିଛି। ଆସନ୍ତା ଅଗଷ୍ଟ 15ରୁ 30 ତାରିଖ ପର୍ଯ୍ୟନ୍ତ ବେଲ୍ଜିୟମ୍ ଏବଂ ନେଦରଲ୍ୟାଣ୍ଡସ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମିଡ୍ଫିଲ୍ଡର ସଲିମା ଟେଟେ ଭାରତୀୟ ଦଳର ନେତୃତ୍ୱ ନେବେ। ଗୋଲ୍କିପର ସବିତା ଏବଂ ବିଶ୍ୱଦେବୀ ହାରିବାମ୍ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ରକ୍ଷଣ ଭାଗରେ ଇଶିକା ଚୌଧୁରୀ, ସୁଶୀଳା ଚାନୁ ପୋଖରାମ୍ବମ୍, ଲାଇଥନ୍ ଲୁଆଙ୍ଗି, ଜ୍ୟୋତି ଏବଂ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନାରେ ମୁଁ ସରିତା ସାହୁ। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଚାଲିଥିବା ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଓଡ଼ିଶା ବିଧାନସଭାର ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରବକ୍ତା ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ଉନ୍ନୟନମୂଳକ ସଫଳତା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ସଚେତକ କହିଥିଲେ ଯେ ରାଜ୍ୟ ସରକାର ସାଧାରଣ ଲୋକଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇ କୃଷି ଶିକ୍ଷା ସ୍ୱାସ୍ଥ୍ୟ ପାନୀୟ ଜଳ ଭିତ୍ତିଭୂମି ବିକାଶ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ସେ ବିକଶିତ ଭାରତ 2047 ଏବଂ ବିକଶିତ ଓଡ଼ିଶା ଭିଜନ 2034କୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଏବଂ ଦୀର୍ଘମିଆଦୀ ବିକାଶ ଯୋଜନା ସମ୍ପର୍କରେ ମତ ରଖିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ 77ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ତଥା ଏକ ପେଡ୍ ମା କେ ନାମ ଅଭିଯାନ ଛଞ୍ଚାଣ ଡୁଙ୍ଗୁରିଠାରେ ପାଳିତ ହୋଇଯାଇଛି। ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ ବିଶିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ବନ ମହୋତ୍ସବରେ ଅତିଥି ଭାବେ ପରିବେଶବିତ୍ ଗୋରେଖନାଥ ସାହୁ ଯୋଗଦେଇ ଜଙ୍ଗଲ ଓ ପରିବେଶର ସୁରକ୍ଷା ସହ ଅଧିକରୁ ଅଧିକ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ନୂତନ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି ସହ ବୃକ୍ଷରୋପଣ କ୍ଷେତ୍ରରେ ସୁବର୍ଣ୍ଣପୁର ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଲମତୁଲ ଓ ବହୁବସା ବନ ସୁରକ୍ଷା ସମିତିକୁ ମାନପତ୍ର ସହ 50,000 ଟଙ୍କାର ଅର୍ଥରାଶି ଦେଇ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ତେବେ ଆଗାମୀ ପିଢ଼ି ପାଇଁ ସବୁଜ ବଳୟ ସୃଷ୍ଟି ସକାଶେ ବୃକ୍ଷରୋପଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ ବିଶି ଆହ୍ୱାନ ଦେଇଛନ୍ତି।
2: ଆମର ଟାର୍ଗେଟ ଅଛି 4,000 ଗଛ ଲଗାଇବାର। ସମସ୍ତଙ୍କୁ ଏହି ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମୁଁ ସମସ୍ତଙ୍କୁ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ଆଉ ଆମର ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ଟରେ ଏହି ବର୍ଷ ଆମର ପାଖାପାଖି ଆମେ 300,000 ଗଛ ଲଗାଇବାର ଆମର ପ୍ଲାନ୍ ଅଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ 50% ଅଲରେଡି ଗଛ ଲଗା ସରିଲାଣି। ଏ ମଧ୍ୟ ଆମର ବୃକ୍ଷରୋପଣ ବର୍ତ୍ତମାନ ଫୁଲ୍ ଫ୍ଲେଜେଡ଼୍ରେ ଚାଲିଛି। ଆଉ ଆମେ ପ୍ଲାନ୍ କରିଛୁ ଏହି ମାସର 20 ତାରିଖ ସୁଦ୍ଧା ଆମର ବୃକ୍ଷରୋପଣ ଆମେ କମ୍ପ୍ଲିଟ୍ କରିବୁ। ଏ ବର୍ଷ ଆମେ ଏକ ପେଡ୍ ମାର୍କ ନାମ 3.0 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ସେହି ଅନ୍ତର୍ଗତ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ନିଜ ମା ପାଇଁ ସମସ୍ତେ ଗୋଟେ ଗୋଟେ ଗଛ ଲଗାନ୍ତୁ ଏବଂ ଏହି କାର୍ଯ୍ୟକ୍ରମ ସମ୍ବନ୍ଧିତ କରନ୍ତୁ।
1: କେନ୍ଦ୍ର ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନକୁ ସଫଳ କରିବା ଦିଗରେ ସୁବର୍ଣ୍ଣପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ନୂପୁରସିଂହା ଗ୍ରାମର ଭାରତ ଭୂଷଣ ଦାସ ଜଣେ ନିଷ୍ଠାବାନ ସମାଜସେବୀ ଭାବେ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଗତ 10 ବର୍ଷ ଧରି ଗ୍ରାମାଞ୍ଚଳରେ ସେ ନିରନ୍ତର ଭାବେ ନିଶା ନିବାରଣ ଓ ଜନସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ କାର୍ଯ୍ୟ କରିଆସୁଛନ୍ତି। ଭାରତ ଭୂଷଣ ଦାସଙ୍କ ବିଶ୍ୱାସ ଯଦି ଗ୍ରାମଠାରୁ ଆରମ୍ଭ କରି ବୃହତ୍ତର ସମାଜ ମଦ ଗଞ୍ଜେଇ ଏବଂ ଅନ୍ୟାନ୍ୟ ମାରାତ୍ମକ ନିଶାଦ୍ରବ୍ୟଠାରୁ ଦୂରେଇ ରହିବ ତେବେ ଏକ ସୁସ୍ଥ ସଚେତନ ଓ ବିକଶିତ ସମାଜ ଗଠନ ସମ୍ଭବ ହେବ।
3: 10 ବର୍ଷ ହେଲା ଏ ମଦ କେନ୍ତାକି ଆମର ଗାଁରେ ବନ୍ଦ ହେବା ତାର ଯୋଜନା ଥିଲି। ଏଇଟା ଗୋଟେ ଭଗବାନ ଆମର ଗାଁକେ ସୁବର୍ଣ୍ଣ ସୁଯୋଗ ଦେଲେ। ପ୍ରତ୍ୟେକ SHG ମହିଳାମାନେ ପୁରା ରେଡି ହେଇଛନ୍, ସେମାନେ ଆସିକିରି ପ୍ରଶାସନକେ କହିଲେ, ପ୍ରଶାସନ ଶୁଣିଲେ ବି ଇମିଡିଏଟ୍ କାର୍ଯ୍ୟ କରି ପ୍ରଶାସନ କଲେ। ସେଇଦିନ ସନ୍ଧ୍ୟାରେ ଦୁଇ ଜଣଙ୍କୁ ଆରେଷ୍ଟ କରିକି ଫରୱାର୍ଡ କରିଛନ୍, ଆକ୍ଚୁଆଲି ଟୁଡେ ବ୍ୟାନ୍ ହେଇ ହୁଏ। ମାନେ ଆମର ଗାଁର ଫିମେଲ ମାନେ ବି ଅନେକ ଟାଇମ୍ ବସୁଛନ୍ତି। ପ୍ରତି 15 ଦିନରେ ଗୋଟେ ମିଟିଂ ଅଛେ। ମୋର ଗାଁ ବର୍ତ୍ତମାନ ମଦ ମୁକ୍ତ ହେଇଯାଇଛେ। ଏଇଟାର ପରେ ଯଦି ମୋ ଗାଁରେ ସକ୍ସେସ ହଉଛେ, ତାପରେ ମୋର ଧ୍ୟାନ ରହିବା ଆମ ପାଖର ଗାଁ ମାନଙ୍କେ।
1: ସୁସ୍ଥ ପାର୍ଥକ୍ୟ ନିମନ୍ତେ ଯୋଗ ବାର୍ତ୍ତାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।

0: ନିହାତି ଦରକାର ପଡୁଛି। ଏ ପାଣିରେ ଏକା ଆମେ ଯଦି ଠିକ ଭାବରେ ବ୍ୟବହାର କରିପାରିବା, ଦେଖୁଛୁ ଆଗ କାଳରେ ଆଗ ସମୟରେ କଣ ବିଲରେ ଚାଷ କରୁ କରୁ ସେ ଧାନ କ୍ଷେତ ପାଣିଟା ଟିକେ ଭଲ ରହୁଥିଲା, ଆଉ ଚାଷ କ୍ଷେତ୍ରରେ ଆମ ରାସାୟନିକ ସାର କି ଔଷଧ ପଡୁନଥିଲା ବୋଲି ଜୈବିକ ସାର ପାଇଁ ମାଛ ଗୁଡାକ ବାହାରୁଥିଲା। ଏବେ ତ କୋଉ ଜମିରେ ହେଲେ ମାଛ ଟିକେ ନାହିଁ, ଆଉ ଆଉ ଚୁନା ମାଛ ମିଳୁଛି କି?
1: ନାଇଁ, ସେ ବିଲ ମାଛ ନାଇଁ,
0: ସେ ବିଲ ମାଛ ଟିକେ ଖାଇବା ମିଳିବାଟା ବଡ କଷ୍ଟ ହେଇଗଲାଣି। ତଥାପି କଣ କରିବା, ଯଦି ଯୋଉମାନେ ଚାଷୀ ଲୋକ ବ୍ୟବସାୟ କରୁଛନ୍ତି, ଯୋଉମାନେ ମାଛ ଚାଷ କରୁଛନ୍ତି, ସେମାନେ ଯାହା ବି ଚାଷ କରିକି ପାଟଣା କରିବା,
1: ମାଛଟା ବୋଲେ ବ୍ୟବସାୟିକ ଭିତରେ ସେମାନେ କରୁଛନ୍ତି, ଆଉ ପ୍ରାକୃତିକ ଇଏରେ ହଉଛି କି ସେଇଟା? ବ୍ୟବସାୟିକ ଭିତରେ ବିଭିନ୍ନ ପ୍ରକାର ପ୍ରଣାଳୀ ପଦ୍ଧତି ଆପଣେଇକି କରୁଛନ୍ତି ଶିଖିକିରି?
0: ଆଗ ସମୟରେ ଯୋଉ ପ୍ରାକୃତିକ ଯାହା ହେଲେ ମାଛ ଟିକେ ମିଳୁଥିଲା, ସେ ମାଛ ଆସୁଛି କି ଆଜିକାଲି?
1: ନାଇଁ, ସେ ମାଛ ନାଇଁ,
0: ଏବେ ଖାଲି ଚାଷ କରିବାର ଅଛି, କୃତିମ ପଦ୍ଧତିରେ କରିବାର ଅଛି, ଆଉ ଆଣିକିରି ବୈଜ୍ଞାନିକ ପ୍ରଣାଳୀରେ କରୁଛନ୍ତି। ସେଇ ସକାଶେ ମୁଁ ଗୋଟେ ଆମର ଚନ୍ଦନର ଫିସରୀ ଅଫିସର ନାଇଁ କି, ସେ ଜଣେ ଏକ୍ସେସ ସୁପରଭାଇଜର ଅବସରପ୍ରାପ୍ତ ହେଇଛନ୍ତି ଆଦି କନ୍ଦ ଗୌଡଙ୍କ ସହିତ ମୁଁ କଥାବାର୍ତ୍ତା ହେଇଛି। ଜଣେ ପୋଖର ମାନେ ଅଭିଜ୍ଞତା କର୍ମଚାରୀ ଜଣେ ବଢିଆ କଥାବାର୍ତ୍ତା ହେଇଥିଲେ, ମଧୁର ଜଳରେ ମାଛ ଚାଷ କରିବା କିପରି। ପ୍ରକୃତରେ କ୍ଷାରୀୟ ଜଳ ଆଉ ମଧୁର ଜଳ ଦିଟା ତ ଜଳ ଅଛି, ଆମର ମଧୁର ଜଳରେ କିଭଳି ମାଛ ଚାଷ ହବ, ଆଉ ସେଥିରେ ଆମେ କିଭଳି କରିପାରିବା, ଆଉ ସେଥିରୁ କେମିତି ଲାଭ ହଉ, ସେ ବିଷୟରେ କହିଛନ୍ତି, ଶୁଣିବା
1: ଶୁଣିବା ଶୁଣିବା।
2: ଆଦିକଲ ଆଜ୍ଞା ନମସ୍କାର।
3: ନମସ୍କାର,
2: ଆଉ ଭଲ ଅଛନ୍ତି ଆଜ୍ଞା?
3: ହଁ, ସେମିତି ଆଉ କଣ,
2: ଆମେ ଆପଣଙ୍କୁ ଆଗରୁ ପରିଚିତ ବି ଅଛୁ, ଆପଣ ଜଣେ ସଫଳ ମତ୍ସ୍ୟ କର୍ମଚାରୀ, ଯାହାକି ଆପଣ ସୁପରଭାଇଜର ଥିଲେ ଅବସର ପ୍ରାପ୍ତ ବର୍ତ୍ତମାନ, ହେଲେ ବର୍ତ୍ତମାନ ମାଛ ଚାଷରେ କିଛି ଆଗ୍ରହୀ ଯୁବପିଢି ଯୁବ ଚାଷୀ ମାନେ ମଧ୍ୟ ମାଛ ଚାଷ କରିବାକୁ ଆଗ୍ରହ ପ୍ରକାଶ କଲେଣି, ମାଛ ଚାଷ ସମ୍ପର୍କରେ କିଛି ପ୍ରଶିକ୍ଷଣ ନିଅନ୍ତି, କିନ୍ତୁ ଆମେ ଯେମିତି କଥାରେ ଅଛି ପୋଥି ବାଇଗଣ ଆଉ ବାଡି ବାଇଗଣ ଭିତରେ ଭିନ୍ନତା ରହୁଛି, ସେଇଭଳି ମାଛ କେବଳ ଟ୍ରେନିଂ ପ୍ରଶିକ୍ଷଣ ନେଇଗଲେ ହବ ନାହିଁ, ତା ସହିତ କିଛି ପୁରୁଣା ପୁରୁଖା ଲୋକ ଯୋଉ ବ୍ୟକ୍ତିମାନେ ବିଶେଷ ଆପଣଙ୍କ ଭଳିଆ ଲୋକମାନେ ଯୋଉମାନେ ମାଛ ଚାଷ ସମ୍ପର୍କରେ ଭଲ ଭାବରେ ଜାଣିଛନ୍ତି, ଲୋକଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି, ଆଉ ବହୁତ କିଛି ଶିକ୍ଷା ପାଇସାରିଲା ପରେ ତାପରେ ମାଛ ଚାଷ କଲେ ତାର ସଠିକ ପର୍ଯ୍ୟାୟରେ ସେମାନେ ଯାଇପାରୁଛନ୍ତି। ସେଇଭଳି ମାଛ ସମ୍ପର୍କରେ ଏ ଯୋଉ ଆମର ମଧୁର ଜଳ, କ୍ଷାରୀୟ ଜଳ, ଏଇ ପ୍ରକାର ଜଳ ଅଛି, ଯୋଉଟାକି ମଧୁର ଜଳ ଅଛି, କ୍ଷାରୀୟ ଜଳ, ସାମୁଦ୍ରିକ ଜଳ ଅଛି, ଆମେ ଆପଣଙ୍କଠୁ ଆଜି ବିଷୟବସ୍ତୁ ରଖିଛୁ ମଧୁର ଜଳରେ ମାଛ ଚାଷ, ଆମେ ମଧୁର ଜଳରେ ମାଛ ଚାଷ କିଭଳି କରିପାରିବା। ପ୍ରଥମେ ପୋଖରୀ ଗୋଟେ ଖନନ କରିବାର ବ୍ୟବସ୍ଥା ଅଛି, ଯୋଉମାନେ ନୂତନ ଭାବରେ ପୋଖରୀ ଖନନ କରିଛନ୍ତି, ନୂତନ ପୋଖରୀ ତିଆରି କରୁଛନ୍ତି ମାଛ ଚାଷ କରିବା ପାଇଁ, ସେମାନଙ୍କ ପାଇଁ ଆପଣ ଟିକେ ପରାମର୍ଶ ଦେବେ?
3: ଠିକ ଅଛି, ଆପଣ ପ୍ରଥମେ ମାଛ ଚାଷ କରିବା ପୂର୍ବରୁ ପୋଖରୀ ଆୟତନ ଅନ୍ତତଃ ଅଧା ଏକରୁ ଏକ ଭିତରେ ହେବା ଦରକାର।
2: ଆଜ୍ଞା,
3: ଖରାଦିନେ ଯେମିତି ହେଲେ 3 ଫୁଟ 4 ଫୁଟ ପାଣି ରହିବା ଦରକାର, ସେମିତି ଜାଗା ସିଲେକ୍ସନ।
2: ଆଜ୍ଞା,
3: ଗୋଟେ ହେଲା ଚାଷ ହଉଛି, ଯେମିତି ଆପଣ ଅନ୍ୟ ଏଗ୍ରିକଲଚର ଯେମିତି ଆମର ଧାନ ଚାଷ କରୁଛେ, ତାର ମଧ୍ୟ ଗୋଟେ ପ୍ରଣାଳୀ ଅଛି କୋଉ ଟାଇପ୍ ର କୋଉ ସମୟରେ କେମିତି କରାଯିବ।
2: ଆଜ୍ଞା,
3: ତାପରେ ହଉଛି ପ୍ରଥମ ହେଲା ଅତି କମ 3-4 ଫୁଟ ପାଣି ଦରକାର, ଉନ୍ନତ ପ୍ରାଣୀ ମାଛ ଚାଷ ପାଇଁ ଆବଶ୍ୟକ ତାଲିମ ନବ, ଉପଯୁକ୍ତ ସମୟରେ ମାଛ ଦ୍ୱାରା ଛାଡିବ, ଉପଯୁକ୍ତ ପରିମାଣରେ ସାର ଓ ଖାଦ୍ୟ ଇତ୍ୟାଦି ପ୍ରୟୋଗ କରିବ, ପୋଖର ମାଟି ଓ ପାଣି ପରୀକ୍ଷା କରିବ, ପ୍ରଥମେ ନିହାତି ଦରକାର ହେଲା। ତାପରେ କୋଉ ମାସରେ କେମିତି କରିବ,
2: ଆଜ୍ଞା
3: ଆର ମଧ୍ୟ ଗୋଟେ ଖସଡ଼ା ଅଛି, ଯେମିତି ଧାନ ଚାଷ କରୁଛନ୍ତି ସେ ମଧ୍ୟ ଆର ମଧ୍ୟ ଖସଡ଼ା ଅଛି।
2: ଆଜ୍ଞା,
3: ମେ ମାସରେ ଯଦି ଆପଣ ଦଳ ଅଛି, ଦଳ ସଫା କରିବେ, ହୁଡ଼ା ସଫା କରିବେ, ମେ ମାସର କାମ
2: ଯୋଉଟା ଖରା
3: ସମୟରେ ହେଲା, ତାପରେ ହୁଡ଼ା ତିଆରି ଫେରି କରିକି ରଖିବେ।
2: ଆଜ୍ଞା,
3: ତାପରେ ଜୁନ

0: ମେନ୍ ଖାଦ୍ୟ ମାଛର, ସେଇ ଖାଦ୍ୟଟା ସେଠି ସୃଷ୍ଟି ହେବ।
1: ଆଚ୍ଛା
0: ଯଦି ବାଦାମ ପିଡ଼ିଆ ଅଛି, ବାଦାମ ପିଡ଼ିଆ ମଧ୍ୟ ଆପଣ ପକେଇବେ। ବାଦାମ ପିଡ଼ିଆଟା ହେଉଛି ମାଛର ମେନ୍, ଯୋଉଟାକି
1: ଆଜ୍ଞା
0: ସେ ମାଛ ଖାଇପାରିବେ, ପ୍ଲସ୍ ଆମ ସାର ପ୍ଲାଙ୍କ୍ଟନ୍ ତିଆରି କରି ମଧ୍ୟ ସେ ସହଯୋଗ କରୁଛି। ବାଦାମ ପିଡ଼ିଆ, ବାଦାମ ପିଡ଼ିଆ ଏଇଟା ଏଇଟା ପ୍ରଥମେ ହେଇସାରିଲା ପରେ ଏଇଟା ପ୍ରିପେୟାର ହେଇଗଲା। ତାପରେ ଆଉ ଜାଳ ଛାଡ଼ିବେ ଚତୁର୍ଥ ସପ୍ତାହ, ଚତୁର୍ଥ ସପ୍ତାହରେ ଆପଣ ଜାଳ ଛାଡ଼ିବେ, ଯେହେତୁ ଆପଣ ପ୍ଲାଙ୍କ୍ଟନ୍ ତିଆରି ହେଇଗଲା। ଜାଳ ଜାଳ ହଉଛି ପ୍ରକୃତରେ ଆମେ ଛୋଟ ଜାଳ ଛାଡ଼ୁଛନ୍ତି, ଭଲ ପ୍ରଶ୍ନ ପଚାରିଲେ, ଛୋଟ ଜାଳ ଛାଡ଼ୁଛନ୍ତି, ଛୋଟ ଆମ ଛାଡ଼ିବାନି, ବର୍ଷିକିଆ ଜାଳ, ବର୍ଷିକିଆ ଜାଳ ଗୋଟେ ବର୍ଷରେ ଗୋଟେ ଜାଗାରେ ଥିବ, ସେ ବଢି ନଥିବ, ସିଏ ହଉଛି 50 ଗ୍ରାମ 100 ଗ୍ରାମ ଏମିତି ଜାଳ ଜାଳ ଛାଡ଼ିବେ, କିନ୍ତୁ ସେ ବର୍ଷିକିଆ ଯେହେତୁ ବର୍ଷକର ଇଏ ଥିବ। ଫିଙ୍ଗରିଂ ସେ ଛାଡ଼ିଲେ, ଯଦି ଆପଣ ଅଛି ପାଖରେ ଫିଙ୍ଗରିଂ ଛାଡ଼ିପାରିବେ, ଖାଇ ଛାଡ଼ିଲେ ତାକୁ ଛୋଟ ପୋଖରୀରେ ବଡ କରିକି ବଡ ପୋଖରୀ ଚାଷ, ଚାଷ ତ ପୋଖରୀ କରିବ ବୋଲେ ବଡ ଛୋଟିଆ ପୋଖରୀ କରାହବ, ସେ ପୋଖରୀରେ ଛୋଟ ଜାଳ ଛାଡ଼ିକି ବଡ କରିକି ବଡ ଜାଳ ଛାଡ଼ିବେ। ଯଦି ନାହିଁ ପାଖରେ କୋଉଠି ମୁଚି କୌଣସି ମାଛ ଫାର୍ମ ଅଛି କଣ ଅଛି, ସେ ଆପଣ ବର୍ଷିକା ଜାଳ ଅଛି ବୋଲି ପଚାରିବେ, ସେ ଜାଳ ଆଣିକି ଆପଣ ଛାଡ଼ିବେ।
1: ଆଚ୍ଛା,
0: କେତେ ଛାଡ଼ିବେ ସେଟା ମଧ୍ୟ ଅଛି, ଆପଣ ଏକରକୁ 3,000 ପିସ୍ ଛାଡ଼ିବେ।
1: ଆଚ୍ଛା,
0: 50 ରୁ 100 ଗ୍ରାମରୁ ହେଲା,
1: ଆଜ୍ଞା
0: 3,000 ପିସ୍, ଯୋଉଟା କି ଆପଣଙ୍କର ପାଞ୍ଚ ପ୍ରକାର କି ଚାରି ପ୍ରକାର, 5 ପ୍ରକାର ଆପଣ ଅଛି, ରୋହି ଅଛି, ଭାକୁର ଅଛି, ମିରିକାଳି ଅଛି, ଗ୍ରାମ କାର୍ପ ଅଛି, ସିଲଭର କାର୍ପ ଅଛି, ଅମୃତ କାର୍ପ ଅଛି, ଭେରାଇଟି ସେଟା ଛାଡ଼ିବେ। ଯେହେତୁ ତାଙ୍କର ଅଲଗା ଅଲଗା ଖାଦ୍ୟ ଖାଇବା ପ୍ରଣାଳୀ, ଭାକୁର ଉପରେ ରହିବ, ମଝିରେ ରୋହି, ପରେ ମିରିକାଳି, ଉପରେ ସିଲଭର କାର୍ପ ମଧ୍ୟ ଉପରେ ରହିପାରିବ। ଦଳ ଆମ ଦଳ ଖାଇବା ପାଇଁ ଗ୍ରାସ କାର୍ପ ଦଳ କି ମାଛ ତାକୁ ଛାଡ଼ିବେ, ଯେହେତୁ ଆପଣ ଦଳ ଯଦି ଆମର ପଇସା ଖର୍ଚ୍ଚ ହବ ବାହାର କରିପାରିବେ, ତେଣୁ ଆପଣ ସେ ଦଳଖିଆ ମାଛ ଛାଡ଼ିଲେ ଦଳ ଖାଇବ,
1: ଦଳ ଦଳ ଖାଇକି ସେମାନେ ସଫା କରିଦେବେ,
0: ସିଏ ସଫା କରିବେ, ତାର ଯୋଉ ଗୁଣ୍ଡ ଫୁଣ୍ଡ ପଡି ସେ ସାରରେ କାମ କରିବ।
1: ଆଜ୍ଞା,
0: ଆଉ ଗୋଟେ ଅଛି ଅମୃତ କାର୍ପ ବିଲାତି ରୋହି, ତାକୁ ଛାଡ଼ିଲେ ସିଏ କଣ କରିବେ, ଭିତରେ ଭୁସୁରୀ ଭଳିଆ ସେ ବାହାର କରିବ, ମାଟି ଭିତରେ ଖୋଳିକି ସେ ବାହାର କରିବ।
1: ଆଚ୍ଛା ଆଚ୍ଛା, ହଁ,
0: ସିଏ ବୋଲେ ସିଏ ତାର ଜାଗାରେ ସିଏ ତଳେ, ସିଏ ତଳେ ରହିବ, ଯେତେ ଘୁଷୁରୀ ଚାଷ ଭଳିଆ କରିବ, ସେ ମଧ୍ୟ ପ୍ଲାଙ୍କ୍ଟନ ଆଗରୁ ସୃଷ୍ଟି ହବ। ଏଇଟା ହେଲା ଆପଣ ଜାଳ ଛାଡ଼ି ସାରିବେ।
1: ଆଜ୍ଞା,
0: ଖାଦ୍ୟ କେମିତି ଦେବେ, ଖାଦ୍ୟ ଆପଣ ଆମର ନିୟମ ଅନୁଯାୟୀ କହୁଛି, ଆପଣ ଯୋଉ ପଚାରିଲେ ପୃଥିବୀ ବାଇଗଣ ବାଡ଼ି ବାଇଗଣ, ମୋର ଇନ୍ଷ୍ଟ୍ରକ୍ସନ ହେଲା ମାଛ ଖାଉଛି ଦିଅ, ନ ଖାଉଛି ଦିଅ ନ,
1: ଦିଅ ନାହିଁ,
0: ବେଶୀ ଖର୍ଚ୍ଚ କଲେ ତଳେ ପଡିବ, ଏମୁନିଆ
1: ହବ, ଖାଦ୍ୟ ନଷ୍ଟ ହବ,
0: ଏମୁନିଆ ଗ୍ୟାସ ହେଇଯିବ, ହେଇଯିବ ଗ୍ୟାସ ହେଇଯିବ ବାଡ଼ିବ। ଏଇଟା ତେଣୁ ଆପଣ କଣ ଯେ ସେଟା ଆପଣଙ୍କର ଯୋଉ ଖାଦ୍ୟ ଆପଣ ଯଦି ଖାଉଛି ଦିଅନ୍ତୁ, ନ ନାହିଁ ଖାଦ୍ୟ କଣ ଦିଆହବ, 1:1 କୁଣ୍ଡା ବାଦାମ ବିହା ବେଲେ ରାଇସ୍ ପଲିସି, ଡିଓଲ୍ଡ ରାଇସ୍ ବ୍ରାନ୍, ରାଇସ୍ ପ୍ରୋଗ୍ରାମ ରେ ଯୋଉ ତେଲ ବାହାରିଥିବା କୁଣ୍ଡା ପ୍ଲସ୍ ବାଦାମ ବିହା 1:1 ଦେଲେ ଭଲ।
1: ଆଜ୍ଞା,
0: ତା ସାଙ୍ଗରେ ବର୍ତ୍ତମାନ ଏଇଟା ଆମର ଦେଶୀ ପଦ୍ଧତିର, ବର୍ତ୍ତମାନ କମ୍ପାନୀ ଖାଦ୍ୟ ମଧ୍ୟ ଗ୍ରୋପିନ ଗୁଡା ଆସିଲାଣି, ଫ୍ରୁଟି ଫିଟି ସେଟା ମଧ୍ୟ ଦିଆହଉଛି, ଯାହାର ପଇସା ଅଛି ସେଟା ତ କରିପାରିବେ। ଆମର ଦେଶୀ ମେଥଡ ଉପରେ ଆପଣ ଗୋବର ଫୋର ଗୁଡା ଦେଇପାରିବେ, ଆପଣ ଆଲଟରନେଟ ଗୋବର ଆଲଟରନେଟ ମଧ୍ୟ ଜିନିଷ ଅଛି, କିନ୍ତୁ ସେଟାକୁ ଆପଣ ଖର୍ଚ୍ଚ କରିବେ, ଆମର ଯଦି ଆମ ଜାଗାରେ ଯୋଉଟା ମିଳୁଛି ଆମେ ଅନ୍ୟ ଅଯଥା ଅନ୍ୟ ଖର୍ଚ୍ଚ କାଇଁ କରିବା,
1: ସୁଲଭ ଦରରେ ମିଳିବ ବା ହାତ ପାଣି ବି ସବୁ କିଛି ପାଇପାରିବା।
0: ଯଦି ମା କ୍ଷୀର ହଉଛି

0: ଗଛରେ ଚୂନ ଯଦି ଏକରକୁ 20 କେଜି ଆଉ 3 କେଜି ୟୁରିଆ ସୁପର ଦେଲେ ଭଲ, ଯଦି ନ ଦେଇ ପାରୁଛ ମଧ୍ୟ ପ୍ରଥମେ ଯଦି ଟ୍ରିଟମେଣ୍ଟ କରିଦେବେ ତାହେଲେ ଏତେ ଦରକାର ବି ନାହିଁ।
1: ଆଜ୍ଞା
0: ହେଲା
1: ଆଜ୍ଞା
0: ଦେଲେ ଦେଲେ ଟିକେ ଭଲ, ଚୁନଟା ପ୍ରତିମାସ ହେଲେ ଆପଣ ରୋଗ ଭୋଗ କରିଲେ ତା ସଫା ସୁବିଧା କିଛି ଇଏ ହବନି। ଆଉ ବର୍ତ୍ତମାନ ଆର୍ଗୁଲେସ ବୋଲି ରୋଗ ହଉଛି, ଖଣ୍ଡିଆ କଳା ହଉଛି, ଏଗୁଡା ସବୁ ହଉଛି, ଏଗୁଡାକ ଆମର ଅନ୍ୟାନ୍ୟ ଔଷଧ ଅଛି, ଔଷଧ ପକେଇଲେ ସାଙ୍ଗେ ସାଙ୍ଗେ କ୍ଲିୟର ସେ
1: ଭଲ ଆସିବ, ଭୟଭୀତ କରିବା ଦରକାର। ଆଉ ଆଜ୍ଞା ଭାରି ଖୁସି ଲାଗିଲା ଆପଣ ଏତେ ସବୁ ପ୍ରାଞ୍ଜଳ ଭାବରେ ବୁଝେଇ ଦେଲେ, ଯାହାକି ଆମର ଯେଉଁମାନେ ମାଛ ଚାଷ କରୁଛନ୍ତି ବର୍ତ୍ତମାନ ଶ୍ରୋତା ମାନେ ଶୁଣୁଛନ୍ତି ମାଛ ଚାଷ ସମ୍ପର୍କରେ, ସଠିକ ଭାବରେ ସେ ବୁଝିପାରେ ମଧୁର ଦଳରେ କିଭଳି ମାଛ ଚାଷ ହେଇପାରିବ। ଆଉ ଆପଣ ବହୁମୂଲ୍ୟ ସମୟ ଆମକୁ ପ୍ରଦାନ କରି ଏତେ ସବୁ ସଠିକ ତଥ୍ୟ ପ୍ରଦାନ କରିଛନ୍ତି, ଚାଷୀ ଭାଇ ମାନଙ୍କୁ ଶୁଣିପାରିଛନ୍ତି, ତେଣୁକରି ଆକାଶବାଣୀ ପରିବାର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା, ରହିଲୁ ଆଜ୍ଞା, ନମସ୍କାର।
2: ବୋଲେ ଭଲ କଥା ଟିକେ କହିଲା, ସବୁ ପ୍ରକାର ଜଳରେ କଣ ମାଛ ଚାଷ ହେଇଯାଉଛି କି ଆମେ ଯୋଉ ଖାରି ପାଣି ଥିବ ତାକୁ ମିଠା କରିବାକୁ ପଡୁଛି, ତାକୁ ବିଭିନ୍ନ ପ୍ରକାର ଶୁଦ୍ଧତା କରିବାକୁ ପଡୁଛି, ବିଶୁଦ୍ଧ କରିବାକୁ ପଡୁଛି, ଔଷଧ ପକେଇବାକୁ ପଡୁଛି, ସେମିତି କହିଲେ ଆଜ୍ଞା ଯେ ମିଠା ଜଳରେ କେମିତି କରିବା ବୋଲି। ଆଉ
3: ଜଗନ୍ନାଥଙ୍କ ଯାତ୍ରା ଚାଲିଛି
2: ବୋଲେ ଭଜନ ପକେଇ କହୁଛ କି,
3: ଭଜନ ଟିକେ ଶୁଣ,
2: ହଁ ଗୋଟେ ଭଲ ଗୀତଟେ ପକ, ଭଜନ ଟେ ପକ।

0: ଅନ୍ୟମାନଙ୍କୁ ପ୍ରେରଣା ଦେବାର ବି ଆମେ ସାହାଯ୍ୟ କରୁଛେ, ସେମାନେ କେମିତି ମାଛ କରିପାରିବେ ଭଲ ଶୈଳୀରେ, କମ ଖର୍ଚ୍ଚରେ କେମିତି ବଡ କରିପାରିବେ, ମାଛକୁ ବିକ୍ରି କରିପାରିବେ, ଦୁଇ ପଇସା ଯେମିତି ରୋଜଗାର ହବ, ତାପରେ ମଧ୍ୟ ଆମେ ପ୍ରଶିକ୍ଷଣ ଦଉଛେ।
1: ଅଭିଜ୍ଞତା ଦୃଷ୍ଟିରୁ ଆପଣ ଅନ୍ୟମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ହିସାବରେ ଆପଣ ଟ୍ରେନିଂ ମଧ୍ୟ ଦେଇପାରୁ। ଆଚ୍ଛା, ଆପଣ ଯେତେବେଳେ ମାଛ ଚାଷ ଆରମ୍ଭ କଲେ, ଯୋଉ କୌଳିକ ବୃତ୍ତି ଅଛି ବୋଲି କହୁଛନ୍ତି, ମାଛ ଚାଷ ନୂତନ ଭାବରେ ଜଣେ ଯୁବକ ଯିଏ ନୂଆରେ ମାଛ ଚାଷ କରୁଥିଲେ, ସେମାନେ କିଭଳି ମାଛ ଚାଷ କରିବେ, ଆପଣଙ୍କ ଅଭିଜ୍ଞତା ଦୃଷ୍ଟିରୁ ଟିକେ କହିବେ।
0: ବର୍ତ୍ତମାନରେ ଆଉ କିଛି ଅସୁବିଧା ନାହିଁ ମାଛ ଚାଷରେ, ଆଗାମୀ ଯାହା ଫେସ୍ କରୁଥିଲେ, ମୋ ମାଛ ବ୍ୟବସାୟ ଆରମ୍ଭରେ ମୁଁ ବିଭିନ୍ନ ପ୍ରକାର ସମସ୍ୟାକୁ ସମ୍ମୁଖୀନ ହେଇଛି, କିନ୍ତୁ ବର୍ତ୍ତମାନ ସମୟରେ ଆଉ ସେମିତି କିଛି ପ୍ରୋବ୍ଲେମ ହିଁ ନାହିଁ। ଜଣେ ଯୁବପିଢ଼ି ଚାହିଁଲେ, ଯଦି ତାଙ୍କର ଇଚ୍ଛା ଅଛି, ତାହେଲେ ସେ ସୁନ୍ଦର ସେ ଆଗକୁ ବଢ଼ିପାରିବେ। ଏତିକି ମୁଁ କହି ରଖିବି ଆମ ଯୁବପିଢ଼ିକୁ, ଆମ ମତ୍ସ୍ୟଚାଷୀ ଭାଇମାନଙ୍କୁ ବା ଯୁବକମାନଙ୍କୁ, ଯଦି ସନ୍ତସନ୍ତିଆ ଜମି ଅଛି ବା ପାଣିର ଟିକେ ସୁବିଧା ଅଛି, ସେଠି ଧାନ ମାଣ୍ଡିଆ ଅପେକ୍ଷା ଯଦି ସେ ମାଛ ଚାଷ କରନ୍ତି, ତାହେଲେ ଭଲ ଲାଭବାନ ହେଇପାରିବେ ନିଜର ଜମି ଅଛି। ବର୍ତ୍ତମାନ ଯୁଗରେ ଜଣେ ମତ୍ସ୍ୟଚାଷୀ ଚାହିଁଲେ ଗୋଟେ ଏକର ପିଛା ଲକ୍ଷେ ଟଙ୍କା ମଧ୍ୟ ଲାଭ କରିପାରିବ। ହଁ, କାହିଁକି ନା ମୂଳ ମନ୍ତ୍ର ହଉଛି ମାଛ ଛାଡ଼ିବାର, ପୋଖରୀ ତାକୁ କେମିତି ପରିଚାଳନା କରିବେ ସେତିକି କିଛି ଆଣିବା ଦରକାର ଅଛି। ଦ୍ୱିତୀୟରେ ଆମେ ବିହନ ଚୟନ କଣ କରିବା, କୋଉ ବିହନ ଛାଡ଼ିବା, ଯେମିତି ଆମେ କାଦ ଜମିରେ ବାଇଗଣ ରୋଗାଲି, ସେମିତି ଆମ ପୋଖରୀର ପରିଚାଳନା ଅନୁସାରେ ଆମକୁ ମାଛ ଚୟନ ମଧ୍ୟ
2: କରିବାକୁ ପଡିବ,
0: ବା ମାର୍କେଟର ତାଙ୍କର ଯାହା ସେଲିଂ ରହିଛି, ମାର୍କେଟ ଯୋଉଟା ଭଲ ବିକ୍ରି ହେଇପାରିବ ଯୋଉ ମାଛଟି, ସେଇଟା ସେ ଜଣଙ୍କ ସେଇ ମାଛଟି କରିବ। କିନ୍ତୁ ଆପଣଙ୍କୁ କହିଲି ଯେ ପରିଚାଳନା, ଆମେ ଗୋଟେ ଏକର ପିଠା ଆମେ ଯେତିକି ଚୂର୍ଣ୍ଣ ପକେଇବା କଥା ତାକୁ ଆମେ ପକେଇବାକୁ ପଡିବ। ଚୂର୍ଣ୍ଣ ପକେଇବାର 7 ଦିନ ପରେ ତାପରେ ପାଣି ଯଦି ଅଛି ଭଲ ପୁରୁଣା ପାଣି, ନହେଲେ ଯଦି ନୂଆ

ଶୁଣିଲି କୃଷି ସଂସାର କାର୍ଯ୍ୟକ୍ରମ ଆଜିର ଉପସ୍ଥାପନରେ ଥିଲେ ନଳିନୀକାନ୍ତ ଗୌଡ଼। ଶ୍ରୋତା ବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106 ମେଗାହର୍ଟ୍ଜ ଯୋଗେ ସମୟ ସ୍ଟୁଡ଼ିଓ ଘଟି ରାତି 8। ବର୍ତ୍ତମାନ ଆସନ୍ତୁ ଶୁଣିବା କିଛି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ନେଇଛୁ ହିନ୍ଦୀ ମିଡ଼ିୟମରୁ, ଗାଇଛନ୍ତି ସୁଖବୀର ରାପସୋ। ସଙ୍ଗୀତ ନିର୍ଦ୍ଦେଶନା ସୁଖବୀର, ଗୀତ ରଚନା କୁମାର।

ଏଥର କଥାଚିତ୍ର ଗଡ୍ଫାଦର ଗୀତଟିକୁ ଗାଇଛନ୍ତି ମହମ୍ମଦ ଇରଫାନ ଏବଂ ତପୁ ମିଶ୍ର। ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନା ନିଜାମଙ୍କର ରଚନାରୁ।

ଏଇଠି ଶେଷ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଟି ରାତି 8:30। ବର୍ତ୍ତମାନ ଆସନ୍ତୁ ଶୁଣିବା କେତୋଟି ଆଧୁନିକ ଗୀତ। ପ୍ରଥମ ଗୀତଟିକୁ ଗାଇଛନ୍ତି ମହମ୍ମଦ ସାଜିଦ୍, ଶାନ୍ତିରାଜ ଘୋଷାଲଙ୍କ ସଙ୍ଗୀତ ନିର୍ଦ୍ଦେଶନା ମହମ୍ମଦ ନିଜାମଙ୍କ ରଚନାରୁ।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଇରା ମହାନ୍ତି, ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନା ଗଣେଶ୍ୱର ମହାପାତ୍ରଙ୍କ ରଚନାରୁ।

0: ଏହି କୃଷ୍ଣାଣ୍ଡି ଖୁବ୍ ଭଲ, ଏହାର ମାଛ ଗୁଡ଼ିକ ଖୁବ୍ ମଧୁର, ପାହାଡ଼ ଜଙ୍ଗଲ ଗୁଡ଼ାକ ମଧ୍ୟ ବେଶ। ଠେକୁଆ ହରିଣ ପୁରୀ ରହିଛନ୍ତି ମା, ଅନନ୍ତ ଶିକାର କରିବାକୁ ଯାଇଥିଲା। ମୁଁ ଦେଖେ ଆଜି କ'ଣ ମାରି ଆଣିଛି, ଠେକୁଆ ମାଂସଟା ବଡ଼ ସରସ ମାଂସ ମା।
1: ମନୁଷ୍ୟ ଏ ଜୀବହିଂସାର ବୃତ୍ତି ବଡ଼ ଜଘନ୍ୟ। ମନୁଷ୍ୟ ପ୍ରାଣରେ ଯେଉଁଟିକ ଦେବତ୍ୱ ଅଛି ତାକୁ ବିନାଶ କରି ମନୁଷ୍ୟକୁ କେବଳ ଅସତ୍ୱମୟ ହିଂସ୍ର ଜୀବ ବିଶେଷରେ ପରିଣତ କରେ ଏହି ଜୀବହିଂସା। କି କଦର୍ଯ୍ୟ, କି କୁତ୍ସିତ, ପ୍ରେମରେ ପ୍ରତିଷ୍ଠିତ ମାନବ ପ୍ରାଣରେ କି ଘୋର ଶତ୍ରୁତା। ଏହି ତ ମା ମା, ଅନନ୍ତ ବି ପ୍ରତିଦିନ ଏ ବଣ ମଧ୍ୟରୁ ଅନେକ ଜୀବଜନ୍ତୁ ମାରି ଆଣୁଛନ୍ତି। ଆଜି ଗୋଟାଏ ବଡ଼ ସମ୍ବର ମୋତେ ଦେଖିବାକୁ ଡାକି ପଠାଇଥିଲେ, ତାକୁ ତୁମେ ମନା କଲ ନାହିଁ।

0: ମହାରାଜାଙ୍କ ନିମନ୍ତେ ଉତ୍ସୃଷ୍ଟ ତତ୍ପରେ ପ୍ରଜାଗଣ ବାତ୍ସଲ୍ୟରେ ପରିପାଳିତ ସ୍ନେହରେ ବସିଭୂତ ପ୍ରଜାଗଣ ମହାରାଜାଙ୍କର ବିଜୟ ନିମନ୍ତେ ସ୍ୱଦେଶ ମଙ୍ଗଳ କାମନାରେ ସମସ୍ତେ ପ୍ରାଣ ଦେବାକୁ ପ୍ରସ୍ତୁତ ମହାରାଜ। ଅଧୀର ହେବେନି ମହାରାଜ, ସୈନ୍ୟ ବହୁତ,
1: କିନ୍ତୁ ବକ୍ସି ଅଭିରାମଙ୍କ ସ୍ଥାନ କିଏ ପୂର୍ଣ୍ଣ କରିବ? ଅର୍ଜୁନ ସିଂହ ବିଶ୍ୱନାଥ ପୁଣି କାଲି ଚାଲି ଯାଇଛନ୍ତି। ଉଫ୍, କି ଦୃଶ୍ୟ ସେ ଯୁଦ୍ଧ କ୍ଷେତ୍ରର କାଲି! ବିକ୍ରମର ସୈନ୍ୟମାନଙ୍କ ଆକ୍ରମଣ ଆହତ ହୋଇ ମୁଁ ପିପାସାରେ କାତର। ସେତେବେଳେ ସ୍ୱର୍ଗର ଦେବୀ ତୁଲ୍ୟ କିଏ ଆସି ମୋର ମୁମୁସ କଣ୍ଠରେ ଅମୃତ ଫାଳି ଦେଇଗଲା।
0: ସେ ତ କାଞ୍ଚିରାଜ କନ୍ୟା ମହାରାଜ, ଯୁଦ୍ଧ କ୍ଷେତ୍ରରେ ଜଳଦାନ କରି ବୁଲୁଥିଲେ, ବଡ଼ ଗୁଣବତୀ ସେ ରାଜକନ୍ୟା।
1: କାଞ୍ଚିରାଜ କନ୍ୟା?
0: ହଁ ମହାରାଜ, ଆଜି ମଧ୍ୟ ଯୁଦ୍ଧ ହେଇପାରେ।
1: ହଁ ବକ୍ସି, ବିକ୍ରମ ଦେବ ତ କାଲି ପରାସ୍ତ ହୋଇ ଆଜି ପୁନଶ୍ଚ ଯୁଦ୍ଧ କରିବାକୁ ଉଦ୍ୟତ। ଆଜି ପରାସ୍ତ ହେଲେ କାଲି ପୁଣି କେଜାଣି ଯୁଦ୍ଧ କରିବେ, ଏପରି କେତେ ଦିନ ଚାଲିଥିବ?
0: ଆଉ ବେଶୀ ଦିନ ନୁହେଁ ମହାରାଜ, ବିକ୍ରମରେ 50,000 ମାତ୍ର ସୈନ୍ୟଘ୍ନି ଯୁଦ୍ଧ ଆରମ୍ଭ କରିଥିଲେ। ସେ ସୈନ୍ୟମାନେ ପୁଣି ଅଧିକାଂଶ ଅଶିକ୍ଷିତ, ସେଥିରୁ ପ୍ରାୟ 10,000 କାଲି ନିହତ ଅଛନ୍ତି। ନୂତନ ସୈନ୍ୟ ମଧ୍ୟ ଦୁଷ୍ପ୍ରାପ୍ତ, ଆଉ କେତେ ଦିନ ଏପରି ଚଳାଇବେ? ଖୁବ୍ ବେଶୀ 3 ଦିନ, ଅଧିକ ନୁହେଁ।
1: ଯୁଦ୍ଧକୁ ଯିବା ଦୁହେଁ ଦୁଇ ଆଡ଼େ। ଆଜି ଏ ଶିବିର ତ୍ୟାଗ କରି ବିଦାୟ ଘେନିବାକୁ ହେବ ବକ୍ସି, ଆଜି ଏ ଜନ୍ମିତା। ଯଦି ପୁନର୍ବାର ସାକ୍ଷାତ ହୁଏ ତେବେ ଉତ୍ତମ, ସେତେବେଳେ ହସି ଖେଳି ପୁନରାୟ ପରସ୍ପର ପାଲିଙ୍ଗନ କରିବା, ଜୀବନର ଦୁଃଖ କାହାଣୀ ବିବୃତ କରି ସୁଖରେ କାଳଯାପନ କରିବା, ନହେଲେ ନହେଲେ ଶେଷ ଦେଖା। ସେନାପତି ବୃଦ୍ଧ ଅର୍ଜୁନ ସିଂହ ବିଦାୟ। ଓଡ଼ିଶାର ରାଜସିଂହାସନ ପାଇଁ ତୁମ୍ଭେମାନେ ଯଥେଷ୍ଟ କରିଅଛ, କ୍ଷୋଭ ନାହିଁ ବକ୍ସି, ଯଦି ଜୀବନରେ ଆଉ କରିବାର ସୁଯୋଗ ନ ମିଳେ।
2: ଏକ ବକ୍ସି, ସତ ନିକଟରେ ଯା, ଯାଅ, ଆଉ ବିଳମ୍ବ ନାହିଁ, ସତ ଯାଅ ସୈନିକ ବରା।

0: କିଏ ଦୁର୍ଗ ରାଜା?
1: କିପରି
0: କିପରି?
1: ହଁ ହଁ, କିପରି ଦେଖ ଦେଖାଯିବ କିଏ ଦୁର୍ଗର ଜୀବନ ମହାରାଜାଙ୍କ ନିମନ୍ତେ ଉତ୍ସୃଷ୍ଟ, ତତ୍ପରେ ପ୍ରଜାଗଣ ବାତ୍ସଲ୍ୟରେ ପରିପାଳିତ, ସ୍ନେହରେ ବସିଭୂତ ପ୍ରଜାଗଣ ମହାରାଜାଙ୍କର ବିଜୟ ନିମନ୍ତେ ସ୍ୱଦେଶ ମଙ୍ଗଳ କାମନାରେ ସମସ୍ତେ ପ୍ରାଣ ଦେବାକୁ ପ୍ରସ୍ତୁତ। ମହାରାଜ ଅଧୀର ହେବେନି ମହାରାଜ, ସୈନ୍ୟ ବହୁତ।
2: କିନ୍ତୁ ବକ୍ସି ଅଭିରାମଙ୍କ ସ୍ଥାନ କିଏ ପୂର୍ଣ୍ଣ କରିବ? ଅର୍ଜୁନ ସିଂହ ବିଶ୍ୱନାଥ ପୁଣି କାଲି ଚାଲି ଯାଇଛନ୍ତି। ଉଫ୍, କି ଦୃଶ୍ୟ ସେ ଯୁଦ୍ଧ କ୍ଷେତ୍ରର କାଲି! ବିକ୍ରମର ସୈନ୍ୟମାନଙ୍କ ଆକ୍ରମଣ ଆହତ ହୋଇ ମୁଁ ପିପାସାରେ କାତର। ସେତେବେଳେ ସ୍ୱର୍ଗର ଦେବୀ ତୁଲ୍ୟ କିଏ ଆସି ମୋର ମୁମୁସ କଣ୍ଠରେ ଅମୃତ ଢାଳି ଦେଇଗଲା।
0: ସେ ତ କାଞ୍ଚିରାଜ କନ୍ୟା ମହାରାଜ, ଯୁଦ୍ଧ କ୍ଷେତ୍ରରେ ଜଳଦାନ କରି ବୁଥିଲେ, ବଡ ଗୁଣବତୀ ସେ ରାଜକନ୍ୟା।
2: କାଞ୍ଚିରାଜ କନ୍ୟା?
0: ହଁ ମହାରାଜ, ଆଜି ମଧ୍ୟ ଯୁଦ୍ଧ ହେଇପାରେ।
2: ହଁ ବକ୍ସି, ବିକ୍ରମଦେବ ତ କାଲି ପରାସ୍ତ ହୋଇ ଆଜି ପୁନଶ୍ଚ ଯୁଦ୍ଧ କରିବାକୁ ଉଦ୍ୟତ। ଆଜି ପରାସ୍ତ ହେଲେ କାଲି ପୁଣି କେଜାଣି ଯୁଦ୍ଧ କରିବେ, ଏପରି କେତେ ଦିନ ଚାଲିଥିବ?
0: ଆଉ ବେଶୀ ଦିନ ନୁହେଁ ମହାରାଜ, ବିକ୍ରମରେ 50,000 ମାତ୍ର ସୈନ୍ୟଘିନି ଯୁଦ୍ଧ ଆରମ୍ଭ କରିଥିଲେ। ସେ ସୈନ୍ୟମାନେ ପୁଣି ଅଧିକାଂଶ ଅଶିକ୍ଷିତ, ସେଥିରୁ ପ୍ରାୟ 10,000 କାଲି ନିହତ ଅଛନ୍ତି। ନୂତନ ସୈନ୍ୟ ମଧ୍ୟ ଦୁଷ୍ପ୍ରାପ୍ତ, ଆଉ କେତେ ଦିନ ଏପରି ଚଳାଇବେ? ଖୁବ୍ ବେଶୀ 3 ଦିନ, ଅଧିକ
2: ଯୁଦ୍ଧକୁ ଯିବା ଦୁହେଁ ଦୁଇଆଡ଼େ। ଆଜି ଏ ଶିବିର ତ୍ୟାଗ କରି ବିଦାୟ ଘେନିବାକୁ ହେବ ବକ୍ସି, ଆଜି ଏ ଜନ୍ମ ବିଦାୟ। ଯଦି ପୁନର୍ବାର ସାକ୍ଷାତ ହୁଏ ତେବେ ଉତ୍ତମ, ସେତେବେଳେ ହସି ଖେଳି ପୁନରାୟ ପରସ୍ପର ଆଲିଙ୍ଗନ କରିବା, ଜୀବନର ଦୁଃଖ କାହାଣୀ ବିବୃତ କରି ସୁଖରେ କାଳଯାପନ କରିବା, ନହେଲେ ନହେଲେ ଶେଷ ଦେଖା। ସେନାପତି ବୃଦ୍ଧ ଅର୍ଜୁନ ସିଂହ ବିଦାୟ, ଓଡ଼ିଶାର ରାଜସିଂହାସନ ପାଇଁ ତୁମ୍ଭେମାନେ ଯଥେଷ୍ଟ କରିଅଛ, କ୍ଷୋଭ ନାହିଁ ବକ୍ସି, ଯଦି ଜୀବନରେ ଆଉ କରିବାର ସୁଯୋଗ ନ ମିଳେ।
3: ଏକ ବକ୍ସି, ସତ ନିକଟରେ ଯା, ଯା ଅବିଳମ୍ବ ନାହିଁ, ସତ ଯାଅ ସନ୍ନିକ ବରା।

0: ସେତିକି ମାତ୍ର ଦେଖା ଭାବିଥିଲି ସେତିକିରେ ଆମର ଯୁଦ୍ଧ ଶେଷ ହେଲା, ଓଡ଼ିଶାର ରାଜ ସିଂହାସନକୁ କଳଙ୍କିତ କରି ମୁଁ ଏଇଠାରେ ଚିର ବିଦାୟ ନେବି। କିନ୍ତୁ ଏ ଯେପରି ବିଧିର ଏକ ଅଦ୍ଭୁତ ନିର୍ଦ୍ଦେଶ, ଭାଗ୍ୟର ଏକ ବିଚିତ୍ର କ୍ରୀଡ଼ା, ବଡ଼ ମଧୁର ଏ ସାକ୍ଷାତ ପୁନରାୟ, ଯୁଦ୍ଧର ସମ୍ବାଦ କ'ଣ କହିପାର ଅର୍ଜୁନ ସିଂହ?
1: ସମ୍ବାଦ ସମସ୍ତ ମଙ୍ଗଳ ମହାରାଜ, ଯୁଦ୍ଧ ଆଜି ଶେଷ। ବର୍ତ୍ତମାନ ତୋଫାନ ସ୍ଥିର, ଆକାଶ ନିର୍ମଳ, ସୌଭାଗ୍ୟର ବି ପୁନରାୟ ଓଡ଼ିଶାର ବିଶାଳ ଆକାଶରେ ଉଜ୍ଜଳ କିରଣ ବର୍ଷଣ କରିବ। ଆଉ ଚିନ୍ତା ନାହିଁ ମହାରାଜ, ବିଜୟ ଧର୍ମର, ମହତ୍ ଉଦାର ରାଜନୀତିର। ସୈନ୍ୟଗଣ, ଫେରି ବଜା।

0: ସେଥିରେ ସେମାନେ ବର୍ତ୍ତମାନ ସୁଦ୍ଧା ନୀରବ। ସେମାନେ ଏବେ ଆମର ବନ୍ଦୀ।
1: ବନ୍ଦୀ ପ୍ରତି ଉପଯୁକ୍ତ ବ୍ୟବହାର ହେଉଛି ବନ୍ଧନରୁ ମୁକ୍ତ। କଣ କହୁଛ ଅର୍ଜୁନ ସିଂହ?
2: ନିଶ୍ଚୟ ମହାରାଜ, ବନ୍ଧନରୁ ମୁକ୍ତି।
3: ମୁକ୍ତି ମହାରାଜ?
1: ଏ ବିଜୟ ତୁମ୍ଭର ସେନାପତି ଆଉ ତୁମ୍ଭ ବୃଦ୍ଧ ବକ୍ସି ଅର୍ଜୁନ ସିଂହଙ୍କର। ବିକ୍ରମ, ନରସିଂହ, ଗୋପାଳ, କିଶୋର ଦେବ ସମସ୍ତେ ଆଜି ତୁମ୍ଭର ବନ୍ଦୀ। ଆଉ ମନ୍ତ୍ରୀ, ଏ ବିଶାଳ ରାଜ୍ୟ ଚାଳକ, ଆପଣ ଇଚ୍ଛା ହେଲେ ଅନୁମତି ଦିଅନ୍ତୁ, ସେମାନେ ବନ୍ଧନରୁ ମୁକ୍ତ ହେବେ।
4: ମହାରାଜାଙ୍କର ଆଦେଶ ହିଁ ଆମ୍ଭମାନଙ୍କର ଇଚ୍ଛା। ମୁକ୍ତ ହୁଅନ୍ତୁ ମହାରାଜ।
1: ହଁ, ସେମାନଙ୍କୁ ମୁକ୍ତି ଦିଅ। ସେମାନେ ଆଜି

0: କାହିଁକି ଏ କଣ ସମ୍ଭବ? ପ୍ରବଳ ପ୍ରତାପଶାଳୀ ବୀର ପୁରୁଷୋତ୍ତମ ମୃତ୍ୟୁର ଏ ଅନ୍ତିମ ଭୂମିଶଯ୍ୟାରେ ଉଫ୍, କି କଷ୍ଟ, କି କରୁଣା ସେ ଦିନର ସେ ମୂର୍ଷୁବାଣୀ! ଜଳପାନ ନିମନ୍ତେ ତୃଷାର୍ତ୍ତର ସେ ନିରାଶ ବିଶ୍ୱନାଥ ବିଶ୍ୱନାଥ ଡାକ! ଆହା, କିଏ ସେ ବିଶ୍ୱନାଥ? ଏ କଣ ସମ୍ଭବ? ନା, ଏ କଳ୍ପନା ନୁହେଁ, ଏ ସତ୍ୟ, ଏ ମଧୁର ବାସ୍ତବତା। ବୀରର ଶୋଭା ସଙ୍କଟ, କ୍ଷତ୍ରିୟର ଭୂଷଣ ଯୁଦ୍ଧଭୂମିରେ ମୁମୂର୍ଷୁ! ନା, ଅସମ୍ଭବ ନୁହେଁ, କିନ୍ତୁ କିନ୍ତୁ କି କଷ୍ଟ, ଉଃ କି କଷ୍ଟ, କି ପିପାସା, କି କରୁଣ ବାଣୀ! ତତ୍ପରେ ଏ ବାଟେ ଦେଖିଛି କନକ କହୁଥିଲା, କିଏ କନକ?
1: ସେ ଯିଏ ଯୁଦ୍ଧଭୂମିରେ ଆହତ ହୋଇପାରିଥିଲେ,
0: କିଏ ସେ?
1: ସେ ତ ବହୁ ଅସପୃଷ୍ଟରେ ଚାଲିଗଲେ।
0: ହଁ, କିଏ ସେ ଯୁବକ?
1: ଗଳାର ମାଳା,
0: ତୁ କହିବୁ ନାହିଁ କନକ, ମୁଁ ଯାଉଛି।
1: କହ ପଦ୍ମା, ଶୁଣ ଶୁଣ ନା, ଶୁଣିବୁ ନାହିଁ?
0: କଣ
1: ଶୁଣ,
0: କହ
1: ପଦ୍ମା।
0: କନକ କହ ନା ଏଥର,
1: ସେ ଯୁବକ
0: କିଏ?
1: ଏତେ ଅଧୀର ହେଉଛ କାହିଁକି? ଶୁଣ, କହୁଛି ତ, ସେ ଯୁବକ ଯଦି ଓଡ଼ିଶାର ରାଜା ହୋଇଥାନ୍ତି।
0: ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ?
1: ହଁ, ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ। ପଦ୍ମା,
0: ନା କନକ, ମିଛ କହୁଛୁ।
1: ନହେଲେ ଏବେ ମୁଁ ଯାଉଛି।
0: ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ, ବିଜୟ ଗୌରବରେ ବିଭୂଷିତ ପୁରୁଷୋତ୍ତମ ଦେବ! କି ବୀର! ଅରଣ ଶଯ୍ୟାରେ ସୁଦ୍ଧା ମୁଖର ସେ ବିମଳତା, ଅଧରର ସେ ମଧୁର ସ୍ମିତ, ନୟନରେ ସେ ଜ୍ୱଳନ୍ତ ଜ୍ୟୋତି, ବକ୍ଷର ସେ ଉନ୍ମୁକ୍ତ ବିଶାଳତା, କପାଳର ସେ ଉନ୍ନତ ସୌନ୍ଦର୍ଯ୍ୟ, ହୃଦୟ ସେ ଧୀର ଦମ୍ଭ, କିଛି ଉଣା ହୋଇ ନାହିଁ। କିନ୍ତୁ ଯୁଦ୍ଧଭୂମିର ଏକି କରୁଣ ଦୃଶ୍ୟ! ପ୍ରବଳ ପ୍ରତାପଶାଳୀ ବୀର ପୁରୁଷୋତ୍ତମ ଦେବ ଏପରି ଦିନ ଭାବରେ ସାଇତ, ଉଃ କି କଷ୍ଟ! ବୀର ହେବାର ପ୍ରାୟଶ୍ଚିତ ଏଇଠାରେ, କି କଷ୍ଟ!

0: ନୟନ ରହିଯାଏ। କାହିଁକି ସେ ଦେଖାଦେଲେ, କାହିଁକି ଦେଖାଦେଲେ ପଦ୍ମାବତୀ? ଶରତର ଚନ୍ଦ୍ରମା ତୁମେ, ପଲଖ ମଧ୍ୟରେ ମେଘମାଳାର ଅନ୍ଧରାଳରେ କାହିଁ ଲୁଚିଗଲ? ଯା, ଦେଖିଛି ଚକ୍ଷୁର ପଲକରେ, ସେତେବେଳେ ଦେଖିଛି, ଏବେ ପ୍ରତି ପଲକରେ ତୁମେ। ଏ ପଦ୍ମାବତୀ ଦେଖିଥିଲି, ଏ ସତ ପଦ୍ମାବତୀ ଖୋଜି, ଜଗତ ପଦ୍ମାବତୀମୟ ପଦ୍ମାବତୀ।
1: ମହାରାଜ,
2: କି ସମ୍ବାଦ ସେନାପତି?
1: ବିକ୍ରମଦେବ ପୁନର୍ବାର ଆକ୍ରମଣ କରିଛି, ବର୍ତ୍ତମାନ କ'ଣ କରିବାକୁ ହେବ ଆଦେଶ ଦିଅନ୍ତୁ ମହାରାଜ।
2: ଆଦେଶ? ସେନାପତି, ତୁମର ଯାହା ଇଚ୍ଛା କର।
1: ମହାରାଜ, ଏଥର ବିକ୍ରମଦେବକୁ ଏପରି ନିରସ୍ତ କରିବାକୁ ହେବ ଯେ ଭବିଷ୍ୟତରେ ସେ ଯେପରି ଆଉ ଥରେ ବିପଦ ଚିନ୍ତା ସୁଦ୍ଧାର କରନ୍ତି।
2: ତା ନିଶ୍ଚୟ ସେନାପତି, ଦୟାର ଗୋଟାଏ ପରିମାଣ ଅଛି, କ୍ଷମାର ଗୋଟାଏ ସୀମା ଅଛି। ବାରମ୍ବାର ବିଦ୍ରୋହ, ଦକ୍ଷିଣ ପ୍ରଦେଶ ଏତେ ଛାରଖାର ହେଇଗଲା, ବିଦ୍ରୋହ ଚିରକାଳ ପାଇଁ ଦମନ ନ କଲେ ରାଜ କର୍ତ୍ତବ୍ୟରେ ତ୍ରୁଟି ଘଟିବ ସେନାପତି।
1: ନିଶ୍ଚୟ ମହାରାଜ,
2: ନିଶ୍ଚୟ। ତେବେ ପୁନଶ୍ଚ ଯୁଦ୍ଧର ଆୟୋଜନ କର।
1: ଆୟୋଜନ ସମସ୍ତେ ଠିକ ମହାରାଜ, ଏଇ ତ ଅର୍ଜୁନ ସିଂହ
2: ସୈନ୍ୟ ମଧ୍ୟ ସଜ୍ଜିତ। କିନ୍ତୁ ଅର୍ଜୁନ ସିଂହ, ତୁମ୍ଭର ଏ ବୃଦ୍ଧ ବୟସରେ ଯୁଦ୍ଧ ଆଣିକି ଅସହ୍ୟ ହୋଇପଡ଼ିବ, ବିଶେଷ କଷ୍ଟ ହେବ।
3: ଅର୍ଜୁନ ସିଂହର କଷ୍ଟ ନାହିଁ ମହାରାଜ, ମୁଁ ଏ ଯୁଦ୍ଧକୁ ଯିବି, ଜୀବନର ସମସ୍ତ ଦିନ ଶକ୍ତି ଓଡ଼ିଶାର ମଙ୍ଗଳ ନିମନ୍ତେ ଉତ୍ସର୍ଗ କରିଅଛି। ଏ ପ୍ରାଣ ଏବେ ମୋର ନୁହେଁ ମହାରାଜ, ଏ ମହାରାଜାଙ୍କ ପ୍ରାଣ।
2: ତୁମେ ତେବେ ଯିବ ଅର୍ଜୁନ ସିଂହ?
3: ଯିବି ମହାରାଜ, ସେନାପତି ରାଜଧାନୀରେ ରୁହନ୍ତୁ, ଗଜପତିଙ୍କର ଏ ଯୁଦ୍ଧରେ ତରବାରୀଟି ମୋ ଶେଷ ବାର ଚାଳନ କରି ଆସେ।
2: ଆଚ୍ଛା, ଯାଅ ଅର୍ଜୁନ ସିଂହ।
1: ଯାଅ ଅର୍ଜୁନ ସିଂହ, ତୁମେ ଯୁଦ୍ଧଭୂମିରେ ଉପସ୍ଥିତ ଥିଲେ, ବିଜୟ ନିଶ୍ଚିତ, ଯାଅ ଶୀଘ୍ର, ପ୍ରସ୍ତୁତ ହୋଇ ଆସ।
3: ବିଦାୟ ନେଉଛି ତେବେ ସେନାପତି ମହାଶୟ, ଯୁଦ୍ଧଭୂମିରୁ ଫେରି ଆଉ ଥରେ ଜୀବନର ଅନ୍ତିମ ବିଦାୟ ଘେନି ଯିବି, ନଚେତ୍ ଏଇ ଶେଷ। ବିଦାୟ ନେଉଛି, ବିଦାୟ ମହାରାଜ।
2: ବିକ୍ରମ, କି ନିମନ୍ତେ ତୁମର ଅତ୍ୟାଚାର? ମୁଁ ତୁମ୍ଭର ଚିର ଶତ୍ରୁ ହୋଇପାରେ, ଦରିଦ୍ର ପ୍ରଜା କଣ ନୁହନ୍ତି? ତୁମେ ଜାଣ ନିଶ୍ଚୟ ବିକ୍ରମଦେବ, ଯେ ବହ୍ନିରେ ତୁମେ ଦୁଃଖୀର କୁଟୀର ମାନ ଏତେ ନିର୍ଦ୍ଦୟ ନିଶଙ୍କ ପ୍ରାଣରେ ଜାଳି ଦେଉଅଛ, ସେଇ ବହ୍ନି ଶିକ୍ଷା ତୁମ୍ଭର ଏ ବିଦ୍ରୋହ ଚିରକାଳ ପାଇଁ ଭସ୍ମସାତ କରିବ। ଆଉ ସହି ହେଉ ନାହିଁ ସେନାପତି।
4: ଆଜି ଶିବରାତ୍ରି ନା ନରସିଂହ?
5: ନା, ଆଜି ତ୍ରୟୋଦଶୀ, କାଲି ଶିବରାତ୍ରି ହେବ।
2: ଆଜି ପୁରୁଷୋତ୍ତମ ବନ୍ଦୀ ହୋଇଥିଲା।
5: ହଁ, ଆର ବର୍ଷ ଆଜି, ଠିକ ଆଜି ତ।
4: ଚାହୁଁ ଚାହୁଁ ବର୍ଷେ ହେଇଗଲା, ଏ ବର୍ଷ ଆଜି ଯାଏ ତ ଯୁଦ୍ଧ ଆରମ୍ଭ ହେଲା ନାହିଁ।
5: ପୁରୁଷୋତ୍ତମ ବୋଧ ହୁଏ ବର୍ତ୍ତମାନ ଭିତ ନିଜର ଭ୍ରମ ବୁଝିପାରିଅଛି।
2: ସେନାପତି କିଏ ଆସୁଛି, ବସନ୍ତ ବିରାଟ ନା ସେଇ ବୁଢ଼ା ଅର୍ଜୁନ ସିଂହ?
5: ହଁ, ଅର୍ଜୁନ ସିଂହ ଆସିଥିଲେ ଭଲ।
4: ତା ବିଚାର ନାହିଁ ନରସିଂହ, ଲଙ୍କାରେ ଯୋଉଠି ସାନ ସେଇଠି ଷାଠିଏ ହାର, ମନେ ଅଛି ସେଦିନର କଥା? ହଉ, ଯିଏ ଆସୁ ଏଥର ନିଶ୍ଚୟ
5: ଠିକ। ଯୁଦ୍ଧ ଆଉ କେତେ ଦିନ ଚାଲିଥିବ, ଏଇଥର କେ ସେ
2: ପୁରୁଷୋତ୍ତମକୁ କ'ଣ ବନ୍ଦୀ କରିବା ନା ହତ୍ୟା?
4: ହତ୍ୟା, ସେପରି ମୂଢ଼ର ମୃତ୍ୟୁଦଣ୍ଡ ଆଉ କାହିଁରେ ହେବନି, ହତ୍ୟା।
5: ତେବେ ବନ୍ଦୀ କଲେ ଲାଭ ଅଛି, ଲାଭ ଏଇ ଯେ ସେ ଆଜୀବନ ନିଜ କର୍ମର ଫଳ ଭୁଲିଥିବ।
4: ତା ମଧ୍ୟ ଠିକ,
2: ବନ୍ଦୀ ଆଉ ହତ୍ୟା ଉଭୟ ଏକାବେଳକେ କରିବ ନା କି?
4: ଆଉ ସେ ଅର୍ଜୁନ ସିଂହ ମଧ୍ୟ ସେଥି ସଙ୍ଗରେ?
5: ବସନ୍ତ ବିରାଟ ଆମ ସେନାପତି ହେବ?
2: ବିଶ୍ୱାସ ନାହିଁ ନରସିଂହ।
4: କେହି ନୁହେଁ ନରସିଂହ, ନିଜ ଗୋଡ଼ରେ ଛିଡ଼ା ହେବାକୁ ହବ।
5: ତା ସତ୍ୟ, ବର୍ତ୍ତମାନ ଯୁଦ୍ଧ ଶୀଘ୍ର ଆରମ୍ଭ ହେଲେ ଭଲ, ଅପେକ୍ଷା ଭଲ ଲାଗୁନି।
2: ଅସ ନରସିଂହ,
4: ସୈନ୍ୟ ସଚ୍ଚିତ, ଏଥର ତୁମୂଳ ସଂଗ୍ରାମ, ଏ ଯୁଦ୍ଧରେ ଜୟ ଅସମ୍ଭାବୀ, ଏଣିକି ବିଶାଳ ରାଜ୍ୟର ରାଜା ବିକ୍ରମଦେବ, ନରସିଂହ, ରାମଚନ୍ଦ୍ର, ତୁମେ ବିଦ୍ରୋହ କରିପାରିବ? ବିଦ୍ରୋହର ଦମନ ଯୁଦ୍ଧଭୂମିରେ ଶାଣିତ ତରବାରୀ

ଏଥର ତୁମୂଳ ସଂଗ୍ରାମ, ଏ ଯୁଦ୍ଧରେ ଜୟ ଅସମ୍ଭାବୀ। ଏଣିକି ବିଶାଳ ରାଜ୍ୟର ରାଜା ବିକ୍ରମଦେବ, ନରସିଂହ, ରାମଚନ୍ଦ୍ର ତୁମେ ବିଦ୍ରୋହ କରିପାରିବ? ବିଦ୍ରୋହର ଦମନ ଯୁଦ୍ଧଭୂମିରେ ସାଣି ତରବାରି

ମୋର ମରଣରେ ଜୀବନ ଦାନ କଲା। ଚିହ୍ନି ପାରିଲି ନାହିଁ ପଦ୍ମବତୀ, ନା ନା ବିଶେଷ କିଛି ନଥିଲା। ଜାଣେ ଜାଣେ ଅସମ୍ଭବ, ଏ ଏକ ବିଷମ ଦୁରାଶା, କିନ୍ତୁ ବିଦାୟ ବେଳେ ଏତିକି ତ କହିପାରିଥାନ୍ତି, ଦେବୀ ଦେବୀ ଏ ଜୀବନ ତୁମର। ହେଲା ନାହିଁ ହେଲା ନାହିଁ, ଚାଲିଗଲ। ଏବେ ତୁମ ମୋ ମଧ୍ୟରେ ଆକାଶ ପୃଥିବୀର ବ୍ୟବଧାନ ସବୁ ସେହିପରି ରହିଅଛି। ସେହି ବିଶାଳ ପ୍ରାନ୍ତର ସେହି ମରୁତଳ, ସେହି କୃଷ୍ଣା ନଦୀ ଅଦୂରରେ ଅବୁଦ୍ଧ କଳତାନରେ ବହିଯାଉଅଛି, ସବୁ ସେହିପରି ଅବିକଳ ଅକ୍ଷୁର୍ଣ୍ଣ। ଖାଲି ଆଜି ନାହଁ ତୁମେ, କେବଳ ତୁମେ ପଦ୍ମାବତୀ ତୁମେ। ଓଃ କି ଭ୍ରମ କି ନିରାଶା।

0: ବିବାହ ହେବାକୁ ପଦ୍ମାବତୀରେ ଯେ କାହିଁକି ଇଚ୍ଛା ନାହିଁ?
1: ଅନିଚ୍ଛାର କାରଣ କଣ ରାଇ?
0: ତା କେବେ ମୁଁ ଜାଣିବି, ନରମାୟା ନାରାୟଣଙ୍କୁ ଅଗୋଚର।
1: ଝିଅର ବିବାହ ହେବାକୁ ଇଚ୍ଛା ନାହିଁ ତା ତୁମେ ପୁଣି ଜାଣିବ ନାହିଁ? କହୁଛ ତା ଅନିଚ୍ଛା? ନିର୍ବୋଧ, ପୂର୍ଣ୍ଣ ନିର୍ବୋଧ ରାଣୀ, ତା ନହେଲେ କି ଲୋକେ ବିବାହ ହେବାକୁ ନାରାଜ ହୁଅନ୍ତି?
0: ସେ ତ ସର୍ବଦା ପଢିବାରେ ବ୍ୟସ୍ତ।
1: ପଢିବାରେ ବ୍ୟସ୍ତ, ଏତେ ପଢିବାର ପ୍ରୟୋଜନ ବା କଣ?
0: ତା ମୁଁ ତାକୁ ମନା କରିନି, ତେବେ ଆଜିକାଲି ତା ଟିକେ କିପରି ପରିବର୍ତ୍ତନ ଦେଖାଯାଉଛି।
1: ପରିବର୍ତ୍ତନ ପୁଣି କଣ?
0: ପରିବର୍ତ୍ତନ ଏହି ଯେ ସର୍ବଦା କିପରି ଚିନ୍ତିତ, ଉଆସ ଭିତରେ ପ୍ରାୟ ରହୁନାହିଁ, ସର୍ବଦା ଉଦ୍ୟାନ ମଝିରେ ବସି ଏକାକି କଣ ଭାବୁଛି, କେତେବେଳେ ଟିକେ ହସୁଛି, କେତେବେଳେ ଟିକେ ଗୀତ ଗାଉଛି, ଏହିପରି ପରିବର୍ତ୍ତନ।
1: ପାଗଳ, ଏଇ ତ ପାଗଳ, ବୁଝିଲ ରାଣୀ, ପାଗଳ ହେଇଯିବ କନ୍ୟା, ଶୀଘ୍ର ବିବାହର ପ୍ରୟୋଜନ। କନ୍ୟା ପାଗଳ, ଆଉ ତାର କାରଣ ତୁମେ ନିଜେ ରାଣୀ।
0: କାରଣ ମୁଁ? ପଦ୍ମ ତ ପାଗଳ ନୁହେଁ।
1: ହଁ ହଁ ପାଗଳ, ଆଉ ତାର କାରଣ ତୁମେ, ବିରକ୍ତି କର
0: ନା। ତା ନୁହେଁ, ପଦ୍ମ ପାଗଳ, ମା ପଦ୍ମ।
1: ଯା, ବିରକ୍ତି କର ନାହିଁ, କନ୍ୟାର ବିବାହ ହେବାକୁ ଇଚ୍ଛା ନାହିଁ, ଯା।
0: ଆଚ୍ଛା, ଯା ପଦ୍ମ। ପଦ୍ମ

0: ଭାର ଦୀର୍ଘ କାଳ ଏଇ ଦୁର୍ଗ କରୁଛୁ ପରି ବର୍ତ୍ତମାନ ଏ ବନ୍ଦୀମାନଙ୍କୁ କାରାବାସକୁ ଘେନି ଯାଅ କିନ୍ତୁ ଦେଖ କାରାବାସରେ ରହି ଯେପରି କୌଣସି ଅସୁବିଧା
1: ନୁହେଁ
0: ଆଚ୍ଛା ବକ୍ସି ଏମାନେ କଣ ଚିରକାଳ ବନ୍ଦୀ ହିଁ ରହିବେ
2: ଏ ପ୍ରଶ୍ନର ଉତ୍ତର ବକ୍ସି ଦେଇ ନ ପାରେ ମନ୍ତ୍ରୀ ମହାଶୟ ସୈନିକ କାର୍ଯ୍ୟ ଯୁଦ୍ଧରେ ଶତ୍ରୁକୁ ପରାଜୟ କରିବା ଶତ୍ରୁ ପ୍ରତି କି ବ୍ୟବହାର କରିବାକୁ ହବ ସେ ରାଜା ଓ ରାଜମନ୍ତ୍ରୀଙ୍କ ବିଚାର ବିଷୟ
0: ମହାରାଜ ସେନାପତି
3: ଏ ରାଜ୍ୟର ଗୁରୁଭାର ଆପଣ ବହନ
0: ମହାରାଜାଙ୍କର ଅନୁପସ୍ଥିତିରେ ଯେକୌଣସି ପ୍ରକାର କାର୍ଯ୍ୟ ଚଳାଇଦେବା ମାତ୍ର ବର୍ତ୍ତମାନ ରାଜ୍ୟ ନିଷ୍କଣ୍ଠକ
3: ହଁ ନିଷ୍କଣ୍ଠକ ମନ୍ତ୍ରୀ ମହାଶୟ ଶତ୍ରୁମାନେ ସମସ୍ତେ ପରାଜିତ କିନ୍ତୁ ଏ ବିଜୟ ସେନାପତି ଓ ତାଙ୍କର ବକ୍ସି ବୃଦ୍ଧ ଅର୍ଜୁନ ସିଂହଙ୍କର ଏ ଦୁହିଙ୍କୁ ଦେଖିବା ଲାଗି ବହୁ ଲୋକ ପ୍ରାଙ୍ଗଣରେ ଅପେକ୍ଷା କରି ରହିଅଛନ୍ତି ଆପଣ ଏମାନଙ୍କୁ ସଙ୍ଗରେ ନେଇ ସେମାନଙ୍କୁ ଦେଖାଇ ଆଣନ୍ତୁ
0: ଆସ ବସନ୍ତ ବିରାଟ ଅର୍ଜୁନ ସିଂହ ଓଡ଼ିଶାର ସୌଭାଗ୍ୟ ଗଗନରେ ସୂର୍ଯ୍ୟଚନ୍ଦ୍ର ଦୁଇ ଗୋଡ଼ି ତୁମ୍ଭେ ଆସ
3: ମା ଉତ୍କଳଭୂମି ଆଜି ନିଷ୍କଣ୍ଟକ ଶତ୍ରୁ ଯେ କେବଳ ପରାଜିତ ତାହା ନୁହେଁ ଏକା ବେଳକେ ନିରସ୍ତ୍ର ମା ଉତ୍କଳଭୂମି ଏତେ ଦିନେ ନିଷ୍କଣ୍ଟକ ପ୍ରତିଜ୍ଞା ଏତେ ଦିନେ ପୂର୍ଣ୍ଣ ହୋଇଅଛି ଏ ରାଜା ନୁହେଁ ପୁତ୍ର କର୍ତ୍ତବ୍ୟ ଜନ୍ମଭୂମି ଜନିର ସମାନ ଜନ୍ମଭୂମି ଯେତେବେଳେ ବିପନ୍ନ ପ୍ରତ୍ୟେକ ସନ୍ତାନର କର୍ତ୍ତବ୍ୟ ସେ ବିପଦ ଦୂର କରିବା ଆଉ ମୁଁ ମାତୃଭୂମିକୁ ରକ୍ଷା କରିଅଛି ପ୍ରଭୁ ତୁମର ଏ ବିଶାଳ କରୁଣା ଜୀବନରେ ବହୁବାର ତୁମର ଅପାର କୃପା ବର୍ଷଣ କରିଅଛ ଆପଦ ଏ ବିପଦରେ ଉଦ୍ଧାର କରିଅଛ ଭଗବାନ ସେଦିନ ଶ୍ରୀକ୍ଷେତ୍ରରେ ଅସୀମ ଆର୍ଣ୍ଣବର ଜଳତରଙ୍ଗ ମଧ୍ୟରେ ବୁଡ଼ି ଯାଉଥିଲି କାହାର କରୁଣାମୟ କରଯୁଗଳ ଯେପରି ମୋତେ ଉପରକୁ ଟେକି ଆଣିଲା କୃଷ୍ଣ ନଦୀ କୂଳରେ ଯୁଦ୍ଧଭୂମିରେ ଜୀବନର ଅନ୍ତିମ ନିଶ୍ୱାସ ଧାରା ବିସର୍ଜନ କରୁଥିଲି କି ଆସି ନୂତନ ପ୍ରାଣ ଢାଳି ଦେଇଗଲା ଅପାର କରୁଣା ପ୍ରଭୁ ଅପାର କରୁଣା ତୁମର ଇଚ୍ଛା ପୂର୍ଣ୍ଣ ହେଉ
4: ଦୂତ ଏ ବାଞ୍ଛା ପୂର୍ଣ୍ଣ ହୋଇପାରିବ ନାହିଁ ଏତେ ଆସ୍ପର୍ଦ୍ଧା ଉତ୍କଳ ଦୂତ
5: ଆସ୍ପର୍ଦ୍ଧା କାହିଁକି ମହାରାଜ
4: ଆସ୍ପର୍ଦ୍ଧା ଯେ କାଞ୍ଚି ରାଜ ଜମାର ପ୍ରତ୍ୟାଶ ହୋଇଅଛି
5: ଏ କଣ ଆସ୍ପର୍ଦ୍ଧା ହେଲା
4: ପୂର୍ଣ୍ଣ ଆସ୍ପର୍ଦ୍ଧା ଏ ବାମନର ଚନ୍ଦ୍ରକୁ ହାତ ବଢାଇବା ପରି ସାମାନ୍ୟ ପିମ୍ପୁଡି ହୋଇ ଦୀପରୁଖାରେ ଚଢିବା ସମାନ ଆସ୍ପର୍ଦ୍ଧା ନୁହେଁ ଦୂତ ମୂର୍ଖତା ମାତ୍ର
5: ଗଜପତିଙ୍କ ଏପରି ନିନ୍ଦା କରିବେ ନାହିଁ ମହାରାଜ
4: ଦୂତ ନିନ୍ଦା କିଛି ନୁହେଁ ସତ୍ୟ ନିରାଡ ସତ୍ୟ ତା ହେବ ନାହିଁ ଦୂତ ସେ କୁଳାଙ୍ଗର ହାତରେ ମୋର କାଞ୍ଚି ରାଜ୍ୟର କାଞ୍ଚନ ଜମା ପଦ୍ମାବତୀ କି ଦେବି ନାହିଁ
5: ଭଲ କଥା ମୁଁ ଦୂତ ଏ ସୋମବାର ଯାଇ ଗଜପତିଙ୍କ ଶ୍ରୀଝାମରେ ଜଣେଇବି ଦୁର୍ନାମ ଶୁଣିବା ଦୂତର କର୍ତ୍ତବ୍ୟ ନୁହେଁ ମହାରାଜ
4: ଦୂତର ତ ବେଶ କର୍ତ୍ତବ୍ୟ ଜ୍ଞାନ ଅଛି ଯାଅ ଯାଅ ଦୂତ ତୋର ରାଜାକୁ କହିବୁ ମୋର ପଦ୍ମାବତୀ କି ବର ନ ମିଳିଲେ ଚିର କୁଆଁରୀ କରି ରଖିବି ବରଞ୍ଚ ଚଣ୍ଡାଳ ସଙ୍ଗରେ ବିବାହ କରାଇବି ସେ ଭାତୃହଙ୍ଗା କ୍ଷେତ୍ରୀୟ ବରି ଚଣ୍ଡା ବ୍ୟବସାୟୀ ବର୍ବର ତାର ଅପର୍ଦ୍ଧା ଦେଖି ମୁଁ ବର୍ତ୍ତମାନ ବିସ୍ମିତ କାଞ୍ଜି ରାଜା କପିଳେନ୍ଦ୍ର ଦେବଙ୍କ ପୁତ୍ର ନୁହନ୍ତି ଦୂତ ଯେ ପୁରୁଷୋତ୍ତମ ଦ୍ୱାରରେ ଯାଇ ଭିକ୍ଷାର୍ଥୀ ହେବେ ଯତ୍ୟ ଅଛି ପରାକ୍ରମ ଅଛି କହିବୁ ଏତେ ଯଦି ଲାଳସା ପଦ୍ମାବତୀକୁ ବିବାହ ହବାର ଯେବେ ଏତେ ପ୍ରବଳ ଭିଳାସ କହିବୁ ଯୁଦ୍ଧରେ ଜୟ କରି ପଦ୍ମାବତୀରୁ ଘେନି ଯାଉ ପଦ୍ମାବତୀ ମୋର ଶାକ ତୁଣ୍ଡ ନୁହେଁ ଯେ ଯେଉଁ ପଥର ଭିକ୍ଷୁକ ଆସି ଭିକ୍ଷା କରିବ ତା ହସ୍ତରେ ଅର୍ପଣ କରିବି ଯାଉଥ ତୋ ରାଜାକୁ ଜଣାଅ
5: ଜଣାଇବି ମହାରାଜ ପ୍ରଭୁର ନିନ୍ଦା ଶୁଣି ଓଡ଼ିଆ ନୀରବରେ ଫେରାହିଁ ତାର ପ୍ରତିରକ୍ତ ବିନ୍ଦୁ ପ୍ରଭୁଙ୍କ ପଦରେ ଉଚ୍ଛିଷ୍ଟ ମୁଁ ଦୂତ ଦୂତର କର୍ମ ସମ୍ମାନ ବହନ କରିବା ଏ ଅସ୍ତ୍ରଧାରଣ ନୁହେଁ ଅସ୍ତ୍ରଧାରଣ ଭାଣ ମାତ୍ର ନୋହିଲେ ଏ ଜୀବନ ଏଇ ଫେରନ୍ତି ନାହିଁ ମହାରାଜ ଦୂତ କର୍ତ୍ତବ୍ୟରେ ତ୍ରୁଟି ଘଟିବ

0: କାଲି କି ଜହ୍ନ
1: କାଲି ପ୍ରତିପଦ ପଦ୍ମ
0: ପରଦିନ ଦ୍ୱିତୀୟା ଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା
1: ପରଦିନକୁ ଟିକେ ବେଶୀ ହେଇ ଜହ୍ନ ପଡ଼ିବ
0: ଦେଖିବୁ କନକ ଶୁକ୍ର ତାରା ଅସ୍ତ ହେଲାଣି ଆହୁରି ମୋତେ ଦେଖି ଆସିବୁ କାଳପୁରୁଷ ପୂର୍ବ ଦିଗରେ ଉଦୟ ହେଲାଣି କି ନା
1: ଆଚ୍ଛା
0: କନକ ଫେରିଲୁ
1: ଆଜି ମେଘାଚ୍ଛନ୍ନ ପଦ୍ମ ଝୁପୁ ଝୁପୁ ବର୍ଷା ହେଉଛି କିଛି ଦେଖାଯାଉ ନାହିଁ ବିଜୁଳି ମେଘ ଘଡ଼ଘଡ଼ି ମଧ୍ୟ ଭାରି ହେଉଛି
0: ଆଜି କି ବୟାଳିଶ ଦିନ
1: ସେ କଥା ବହୁତ ଭାବିଲୁ ପଦ୍ମ
0: ଏ ବୟାଳିଶଟି ଦିନ ମୋର ବୟାଳିଶ ଯୁଗ କିପରି ଦିନ ରାତି କାଟୁଛି ମୁଁ ଜାଣିପାରୁନାହିଁ କନକ ଆଉ କେତେ ଦିନ ତ ନୁହେଁ ସେ ତ ଏକ ସୌଭାଗ୍ୟ ନା ଏ ଯେ ଚିରକାଳ କନକ
1: ବାପା ବଡ଼ ନିଷ୍ଠୁର
2: ହଁ କନକ ବାପା ଏକ ମହାଭ୍ରମ କରିଛନ୍ତି
3: କଣ କହିଲୁ ସୁମନ୍ତ
2: ଏମାନଙ୍କ ସଙ୍ଗେ ଗଳ୍ପ କରୁଛି ବାପା
3: ସେ କଣ ତୋ ହାତରେ
2: ଏଟା ଗୋଟାଏ ଚିତ୍ର
3: ଗୋଟିଏ ଚିତ୍ର ବାପା ଏକ ମହାଭ୍ରମ କରିଛନ୍ତି ବାପାଙ୍କ ଭ୍ରମ ଦେଖିବା ସୁମନ୍ତ ତୋର କାର୍ଯ୍ୟ ଆଉ କନକ କହିବ କାଞ୍ଚ ମହାରାଜା ବଡ଼ ନିଷ୍ଠୁର କାଞ୍ଚି ସାମ୍ରାଜ୍ୟରେ ରାଜ ସିଂହାସନ ବିରୁଦ୍ଧରେ ପ୍ରଥମ ଷଡ଼ଯନ୍ତ୍ର ଏ ସମସ୍ତର ମୂଳରେ ଯାହାକୁ ନିରୀହ ସରଳ ବାଳିକା ବୋଲି ଏତେ ଦିନ ବିତାଇଥିଲି ଏଇ ପଦ୍ମାବତୀ ପଦ୍ମାବତୀ ଛାଡ଼େ ସବୁ
0: କଣ ବାପା
3: କଣ
0: କୁହନ୍ତୁ ବାପା ଛାଡ଼ିବି
3: ଏହି ପାଗଳାମୀ
0: ପାଗଳାମୀ ତ ମୋର କିଛି ନାହିଁ
3: ପାଗଳାମୀ ନୁହେଁ ଏହା ପିତା ସାଙ୍ଗରେ କନ୍ୟାର ଘୋର ଶତ୍ରୁତା
0: ତା କହିବି ନାହିଁ ପିତା
3: ଶତ୍ରୁତା ନୁହେଁ କନ୍ୟା ଯେଉଁ ବର୍ବର ଦୂତ ଆସି ସେଦିନ ରାଜସଭା ମଧ୍ୟରେ ଏତେ ଅପମାନ ଦେଇଗଲା ବନ୍ଦୀ କରିଥାନ୍ତି ଅପମାନ ଦେବାର ପ୍ରତିଶୋଧ ନେଇଥାନ୍ତି ମନ୍ତ୍ରୀ କହିଲେ ସୁନ୍ଦର ନୁହେଁ ବୋଲି ଛାଡ଼ିଦେଲି ସେଇ କାପୁରୁଷର ମୂର୍ତ୍ତି ମୋର ବାସରେ ରଖାହେବ ତା ପୁଣି ମୋର କନ୍ୟା ଦ୍ୱାରା
1: ତୁ ଶୁଣନ୍ତୁ ବାପା ପଦ୍ମର ଦୁଃଖରେ ପୁଣି ଦୁଃଖ ହେବ ତାକୁ କିଛି କହିବେ ନାହିଁ ଯା ପଦ୍ମ ତୁ ମାଙ୍କ ପାଖକୁ ଯା
3: ଚୁପ୍ ହୋ ବାଳିକା ମୁଁ ସମସ୍ତ କଥାବାର୍ତ୍ତା ଶୁଣିଅଛି ଅସହ୍ୟ ଅସହ୍ୟ ଶତ୍ରୁର ଅପମାନ ଉପରେ ପୁଣି କନ୍ୟାରେ ଦାରୁଣ ପଦାଘାତ ଦେଖ ଦେଖ ନିର୍ବୋଧ ବାଳିକା ତୋର ବହୁତ ଅନ୍ୟାୟ ଗତ କେତେ ଦିନ ଦେଖିଛି ଯାହା ଶୁଣିଅଛି ଅସହ୍ୟ ଏଇ ସର୍ବଶେଷ ଏପରି ସର୍ପ ମୋର ରାଜପ୍ରାସାଦର କୁସୁମ ବନ ମଧ୍ୟରେ ରଖିବାକୁ ମୋର ମୋଟେ ଇଚ୍ଛା ନାହିଁ ଏଇ ମୁହୂର୍ତ୍ତରେ ଦୂର୍ଭ ଦୂର୍ଭ ବାଳିକା
0: କୁଆଡ଼େ ଯିବି ପିତା
3: ଯେଉଁଠାକୁ ଇଚ୍ଛା କିନ୍ତୁ ଏଇ ୱାସ ମଧ୍ୟରେ ଆଉ ନୁହେଁ ଯା ବାଳିକା ଚାଲି
0: ଯାଉଛି ପିତା ବିଦାୟ ଦିଅନ୍ତୁ
3: ଯା ଏଇ ମୁହୂର୍ତ୍ତରେ ଶତ୍ରୁର ପୁଣି ଭକ୍ତି
1: ଯାଉଛି ମୁଁ ପଦ୍ମର ଦୋଷ ପିତା ସେ ପୁରୁଷୋତ୍ତମ ଦେବଙ୍କ ଚିତ୍ର ଉଆସରେ ରଖିଥିଲା ମୁଁ ସେଥିରେ ପ୍ରଶ୍ରୟ ଦେଇଅଛି ମୋତେ ମଧ୍ୟ ତା ସାଙ୍ଗରେ ବିଦାୟ ଦିଅନ୍ତୁ ବାପା
3: ମୂର୍ଖ ବିବେଚନା କରି କାର୍ଯ୍ୟ କର
1: ନା ବିଦାୟ ଦିଅନ୍ତୁ ବାପା

0: ରଜାପୁଞ୍ଜର ଶାସକ ମୁଁ ଯଦି ଏ କାର୍ଯ୍ୟ କରେ ତେବେ କୁଳରେ କଳଙ୍କ ହେବ। ଲୋକେ ଘୋଷଣା କରିବେ ପୁରୁଷୋତ୍ତମ ଦେବ ଗାଁ ପୁରୁଷ ଦୁର୍ବଳ ନୀଚ ଛାର ରମଣୀର ବାହୁବନ୍ଧନ ପାଇଁ ସେ ନିଜର ପ୍ରତିଜ୍ଞା ଭଙ୍ଗ କଲେ। ବିଦାୟ ବିଦାୟ ପଦ୍ମାବତୀ ବିଦାୟ, ଆଉ ସମ୍ଭବ ନୁହେଁ। କ୍ଷମା କର ଦେବୀ, ମୁଁ ପିଶାଚ, ମୁଁ ରାକ୍ଷସ, ଚଣ୍ଡାଳରୁ ବଳି ଚଣ୍ଡାଳ। ବିଦାୟ ବିଦାୟ।
1: ଏଇ ତ ରାମଚନ୍ଦ୍ର ଆସିଲେଣି। ଆସ ରାମଚନ୍ଦ୍ର, ଆମେ ଏଠି କିମ୍ଭୀର ଶିକାର କରୁଛୁ, ତୁମେ ଏମିତିକା ଖାଲି ହାତରେ?
2: ହଁ ରାମଚନ୍ଦ୍ର ଭାଇ, ସମ୍ବାଦ କଣ?
3: କାଞ୍ଚି ରାଜା ଶୁଣିଲି ତ ବଡ଼ ଦୁଃଖିତ ବିମର୍ଷ ଥିଲେ, ଏ ସମ୍ବାଦ ଶୁଣି ଟିକିଏ ଆଶ୍ୱସ୍ତ ହେଲେ।
2: ହଁ, ସୁମନ୍ତ ରାୟଙ୍କ ପରି ପୁତ୍ର ମରିଗଲେ ପଦ୍ମାବତୀଙ୍କ ପରି କନ୍ୟା ଚଣ୍ଡାଳ ସାଙ୍ଗରେ ବିବାହ, ଏଥିରେ କାହାର ମନ ବିମର୍ଷ ହବ?
3: ଶୁଣିଲି ଦୁଇ ଦିନ ପରେ ଆସି ପହଞ୍ଚିବେ, ମନ୍ତ୍ରୀ ଆସିଲେଣି। ମନ୍ତ୍ରୀର ବୁଦ୍ଧି ଭାରି ନରସିଂହ।
1: କାହାର ବୁଦ୍ଧି କହିଲ ରାମଚନ୍ଦ୍ର?
3: ଏ ମନ୍ତ୍ରୀର
1: ଭାରି ଚାଲାକ ମନ୍ତ୍ରୀ, ଦେଖିଲା ଯେ ପୁରୁଷୋତ୍ତମ ଏପରି ଗୋଟେ ପ୍ରତିଜ୍ଞା କରିଛି, ଜଗନ୍ନାଥଙ୍କ ଆଗରେ ଛେରା ପହଁରା କଲେ ମଧ୍ୟ ରାଜା ଯେ ସେ କେବଳ କୌଣସି ଅବସ୍ଥାରେ ଚଣ୍ଡାଳ ହୋଇଯିବ, ସେତିକି ବେଳେ ପଦ୍ମାବତୀକି ନେଇକି ପୁରୁଷୋତ୍ତମ ହାତରେ ଦେଉ। ବେଶ ଚାଲାକ
2: ପୁରୁଷୋତ୍ତମ ତ ଯେପରି ଉଦାର, ବୁଦ୍ଧିମାନ ମଧ୍ୟ ସେହିପରି, ସେଥିପାଇଁ ପିତା ତାଙ୍କ ହସ୍ତରେ ରାଜ୍ୟଭାର ଦେଇଛନ୍ତି, ସେ କିଛି ଭ୍ରମ ନୁହେଁ।
3: ସେ କଥା ଆଉ ବିଚାର କରି କ'ଣ ହେବ ଏବେ।

ଶୁଣିଲେ ନାଟକ ପୁରୁଷୋତ୍ତମ ଦେବ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ପୁରୁଷୋତ୍ତମ ଦେବ, ଅମରେନ୍ଦ୍ର ଚୌଧୁରୀ ସେନାପତି, ଧୈର୍ଯ୍ୟଧର ରାଉତ ଅର୍ଜୁନ ସିଂ, ସୁରେନ୍ଦ୍ରନାଥ ମହାନ୍ତି କାଞ୍ଚି ରାଜା, ବ୍ରଜକିଶୋର ମହାନ୍ତି ସୁମନ୍ତ, ସମରେନ୍ଦ୍ର କୁମାର ସିହ୍ନା ବିକ୍ରମ, ଭବାନୀ ଶଙ୍କର ପ୍ରହରାଜ, ରାମଚନ୍ଦ୍ର, ସୁରେଶ ଚନ୍ଦ୍ର ରାଉତ, ନରସିଂହ, ନରେନ୍ଦ୍ର କୁମାର ସାହୁ, ଉତ୍କଳ ଦୂତ ବାସୁଦେବ ସାମଲ, କାଞ୍ଚି ମନ୍ତ୍ରୀ ଦୀପେନ ଘୋଷ, ଉତ୍କଳ ମନ୍ତ୍ରୀ ଦୟାନିଧି ଦାସ, କାଞ୍ଚି ରାଣୀ ଆଶାଲତା ଦେବୀ, କନକ ପ୍ରମୋଦା ଶତପଥୀ, ପଦ୍ମାବତୀ ଝରଣା ଦାସ ଏବଂ ଅନ୍ୟାନ୍ୟ ଭୂମିକାରେ ବିଷ୍ଣୁଚରଣ ପଟ୍ଟନାୟକ ଓ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ମୂଳମଞ୍ଚ ନାଟକ ଗୋଦାବରୀ ମିଶ୍ର, ବେତାରୂପାନ୍ତର ଓ ପରିଚାଳନା ମନୋରଞ୍ଜନ ଦାସ।